ଆକାଶବାଣୀ ଭବାନୀପାଟଣା, ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ପାଞ୍ଚ ଦିନ 2026 ମସିହା ଜୁନ 26 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ। ଏବଂ ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନା କରି ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58

0: still trapped. Mr. Roderick stated that at least 2,927 families lost their homes after powerful back-to-back 7.2 and 7.5 magnitude earthquakes struck around 160 kilometers west of the capital, Caracas. In the ICC Women's T20 World Cup, India defeated Bangladesh by 5 wickets in a Group A clash in Manchester, England last night. Opting to bat first, Bangladesh posted 136 for 8 in the stipulated 20 overs. For India, Radha Yadav picked up 3, while Sri Charani took 2 wickets. In reply, India comfortably overhauled the target, losing 5 wickets in 16.5 overs. And that is the end of this news bulletin.
1: କରିଥିବା କର୍ମର ଫଳ କେଉଁଠି ନା କେଉଁଠି ନିଶ୍ଚୟ ମିଳିବ। ଆଜି ହସିକି କରିଥିବା ପାପର ଫଳ କାଲି କାନ୍ଦିକି ଶୁଝିବାକୁ ପଡ଼ିବ। କର୍ମ ଏମିତି ଏକ ଚିଠି ଯାହା କେବେ ଭୁଲ ଠିକଣାରେ ପହଞ୍ଚେ ନାହିଁ, ତେଣୁ ଭାବିଚିନ୍ତି କର୍ମ କରିବା ଉଚିତ। ଆକାଶବାଣୀ ଭବାନୀପାଟଣା ଶ୍ରୁତିବନ୍ଧୁ ଆରମ୍ଭ କରୁଛୁ ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓ ଗାଇଛନ୍ତି ବାଞ୍ଛାନିଧି ଦାସଙ୍କ ରଚନାରୁ। କେତେ ଦୂରେ ତୁମେ କେତେ ବା ନିକଟେ, ଜାଣି ତ ପାରିନି ପାରିନି, କେତେ ମହିଆନ ଅବା ଅଣିଆନ, ବୁଝି ତ ପାରିନି ପାରିନି।

ପ୍ରଭୁ, କାଳଯାକ ଗଲା ସରିତା ଅନୁସରିତା, କ'ଣ ବିତରଣ କଲେ କେତେ ଉଣା ହୁଅନ୍ତା କରୁଣା ସରିତା। ଗୋପାଳକୃଷ୍ଣଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଶ୍ୟାମମଣି ଦେବୀ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ପାନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ସୁମିତା କରାବଡ଼ୁ, ରଚନା ହୃଷିକେଶ ପଣ୍ଡା। ମିତ ଦେଖିବୁ ଆରେ କାଳିଆ ବଦନ ଚକାଟୋଳାକୁ, ଏଇ ସେ ନଟିଆ ଭାବ ବିନୋଦିଆ ଯଶୋଦା ନନ୍ଦନ କଳା କାହ୍ନୁକୁ।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଦେବାଶିଷ ମହାପାତ୍ରଙ୍କ ପରିବେଷିତ ଭକ୍ତିଗୀତଟି। ଲକ୍ଷ୍ମୀଧର ମହାପାତ୍ରଙ୍କ ରଚନାରୁ। ଠକାଇ ପାରିବ ନାହିଁ ଆଉ ଏଣିକି ମୋତେ ଆଉ ଏଣିକି, ଠକି ଠକି ଦେଖି ଦେଖି ମୁଁ ଯେ ଗଲିଣି ଶିଖି। କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର।

ବାଣୀ ଭବାନୀ ପାଟଣା ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରାଥା।

ଆପଣ ଋଷି ଆରୁଣି ଉଦ୍ଦାଳକ ଶ୍ୱେତକେତୁଙ୍କୁ ପରମାତ୍ମା ସହିତ ଆତ୍ମାର ସମ୍ପର୍କରେ ବୁଝାଇବାକୁ ଯାଇ ନଦୀ ଏବଂ ସମୁଦ୍ରର ଉଦାହରଣ ମଧ୍ୟ ଦେଇଛନ୍ତି। ସମସ୍ତ ନଦୀ ବିଭିନ୍ନ ସ୍ଥାନରୁ ବାହାରି ସମୁଦ୍ରରେ ମିଶନ୍ତି। କେଉଁ ନଦୀର ପାଣି ଗୋଳିଆ, କେଉଁ ନଦୀର ପାଣି ସଫା, କିନ୍ତୁ ଥରେ ସମୁଦ୍ରରେ ମିଶିଗଲା ପରେ ଆଉ ଅଲଗା କରିହୁଏ ନାହିଁ ଭିନ୍ନ ଭିନ୍ନ ନଦୀର ପାଣିକୁ। ସେହିଭଳି ସବୁ ପ୍ରାଣୀ ସେହି ପରମାତ୍ମାଙ୍କ ସହିତ ମିଶି ଏକାକାର ହୋଇଯାଆନ୍ତି। ସେହି ଏକ ସତ୍ତା ବିଭିନ୍ନ ବସ୍ତୁରେ ଥାଇ ଯେଭଳି ଭିନ୍ନ ଭିନ୍ନ ରୂପ ଗ୍ରହଣ କରନ୍ତି, ସେହିଭଳି ସବୁ ରୂପକୁ ନିଜ ଭିତରେ ଏକୀଭୂତ କରି ଏକାକାର ହୋଇଯାଆନ୍ତି। ପୁତ୍ର ଶ୍ୱେତକେତୁ, ତୁମେ ଯେତେବେଳେ ଗୋଟିଏ ଗଛକୁ ଅସ୍ତ୍ରରେ ଆଘାତ କର, ସେଥିରୁ କିଛି ରସ ଝରିପଡ଼େ, କିନ୍ତୁ ଗଛଟି ନ ମରି ବଞ୍ଚି ରହେ। ତୁମେ ଯଦି ଗୋଟିଏ ବା ଦୁଇଟି ଡାଳରେ ଚୋଟ ମାର, ସେହି ଡାଳ ଅଂଶଟି ହିଁ ଶୁଖିଯାଏ, ତଥାପି ଗଛଟି ବଞ୍ଚି ରହେ। ଏଇଥିରୁ ଜାଣିବ ଯେ ଯାହାଠାରୁ ଜୀବନ ଚାଲିଯାଏ ସିଏ ମରିଯାଏ, କିନ୍ତୁ ଜୀବନ ମରେ ନାହିଁ। ଯେଉଁ ଶକ୍ତି ସାହାଯ୍ୟରେ ସୃଷ୍ଟିରେ ଜୀବନ ଅଛି ତାହା ହେଉଛି ଆତ୍ମା, ଏବଂ ତୁମେ ହିଁ ସେ ଆତ୍ମା। ପିତାଙ୍କର ଏ ସମସ୍ତ ଗୁଢ଼ ବୟାନକୁ ଶୁଣୁଥିଲେ ବାଳକ ଶ୍ୱେତକେତୁ। ସେ ତଥାପି ଜାଣିପାରୁନଥିଲେ ଯେ କିପରି ଏ ଅଦୃଶ୍ୟ ଅରୂପ ଆତ୍ମାଙ୍କୁ ଉପଲବ୍ଧି କରିହେବ। ସେ ପିତାଙ୍କୁ ପଚାରିଲେ, ଏହା କିଭଳି ଉପଲବ୍ଧି କରିପାରିବି କୁହନ୍ତୁ ପିତା। ଉଦ୍ଦାଳକଙ୍କୁ ଗୋଟିଏ ଉପାୟ ଦିଶିଲା। ସେ ପାଖରେ ଥିବା ଗୋଟିଏ ବରଗଛ ତଳେ ପଡ଼ିଥିବା ପାଚିଲା ବରଫଳ ଆଣିବାକୁ ଶ୍ୱେତକେତୁଙ୍କୁ କହିଲେ, ଏବଂ ଫଳଟି ଆଣିଲା ପରେ କହିଲେ, ତାକୁ ଦିଫାଳ କର। ଫଳଟି ଦିଫାଳ ହୋଇଗଲା। ଉଦ୍ଦାଳକ ଶ୍ୱେତକେତୁଙ୍କୁ ପଚାରିଲେ, ତା ଭିତରେ କ'ଣ ଦେଖୁଛୁ? ଶ୍ୱେତକେତୁ କହିଲେ, ୟା ଭିତରେ ଅସଂଖ୍ୟ ମଞ୍ଜି ଭର୍ତ୍ତି ହୋଇଛି। ପୁଣି ଉଦ୍ଦାଳକ କହିଲେ, ସେଥିରୁ ଗୋଟିଏ ମଞ୍ଜି ବାହାର କରି ତାକୁ ପୁଣି ଭାଙ୍ଗ। ଶ୍ୱେତକେତୁ ଗୋଟିଏ ମଞ୍ଜି ବାହାର କଲେ, ଛୋଟିଆ ମଞ୍ଜିଟିଏ। ତାକୁ ନଖରେ ଦ୍ୱିଭାଗ କରିସାରିବା ପରେ ଉଦ୍ଦାଳକ ପଚାରିଲେ, କ'ଣ ଦେଖୁଛୁ ସେଥିରେ? ଶ୍ୱେତକେତୁ ଉତ୍ତର ଦେଲେ, ମୁଁ ତା ଭିତରେ କିଛି ହିଁ ଦେଖିପାରୁନାହିଁ, ପ୍ରକୃତରେ ତା ଭିତରେ କିଛି ନାହିଁ। ଉଦ୍ଦାଳକ କହିଲେ, ପ୍ରିୟ ପୁତ୍ର, ତା ଭିତରେ କିଛି ନଥିଲେ ଏଡ଼େ ବଡ଼ ଗଛ ସେଥିରୁ କିଭଳି ଜନ୍ମନ୍ତା? ହୁଏତ ତୁ ତା ଭିତରେ ଥିବା ସେହି ସୂକ୍ଷ୍ମ ତତ୍ତ୍ୱଟିକୁ ଦେଖିପାରୁନୁ ଯାହା ଭିତରେ ବିରାଟ ବର ଗଛଟି ନିହିତ ଅଛି। ତାହା ହିଁ ସେ ଶକ୍ତି, ତାହା ହିଁ ସେ ଆତ୍ମା, ଯାହା ଅଦୃଶ୍ୟ ହେଲେ ମଧ୍ୟ ସବୁଠି ବ୍ୟାପ୍ତ ହୋଇ ରହିଛନ୍ତି। ବିଶ୍ୱାସ ରଖ ଯେ ଏହି ଆତ୍ମା ହିଁ ସମସ୍ତ ସ୍ଥିତିର ମୂଳ କାରଣ, ତୁମେ ଯିଏ ସେ। ଆଉ ଗୋଟିଏ ଉଦାହରଣ ଦେଇଛନ୍ତି ଉଦ୍ଦାଳକ। ଧରା ଜଣଙ୍କ ଆଖିରେ ପଟି ବାନ୍ଧି ଦେଇ ତାକୁ ନେଇ ଗୋଟିଏ ଅଜଣା ଜଙ୍ଗଲ ଭିତରେ ଛାଡ଼ି ଦିଆଗଲା। ସେ ତା ଘରକୁ କେମିତି ଫେରିବ? ସେ ତ ରାସ୍ତା ଜାଣିନଥିବ। ସିଏ ଯେତେବେଳେ ସେ ଜଙ୍ଗଲରେ ଏକୁଟିଆ ହୋଇଯିବ, ପ୍ରଥମେ ତା ଆଖିରୁ ପଟିଟି ଖୋଲିବ, ତା ଜନବସତି ସନ୍ଧାନ କରିବ। ସେଠି ଲୋକଙ୍କୁ ସେ ସ୍ଥାନରେ ଅବସ୍ଥିତି ସମ୍ପର୍କରେ ପଚାରିବ ଯେ ଏଇଟା କେଉଁ ସ୍ଥାନ, ମୁଁ କେଉଁଠି ଅଛି, ସେଠୁ ତା ଘର କେଉଁ ଦିଗରେ ପଡ଼ିବ। ଏସବୁ ବୁଝାବୁଝି କରିବା ପରେ କେହି ଜଣେ ତାକୁ ସେସବୁ ବତେଇଦେବ ଏବଂ ତା ସାଙ୍ଗରେ ସେ ନିଜ ଘରକୁ ଫେରିଯିବ। ଠିକ୍ ଏହିପରି ଆମକୁ ସେହି ପରମାତ୍ମାଙ୍କ ଘରର ବାଟ ଖୋଜିବାକୁ ହେବ ଯେଉଁଠାରୁ ଆମେ ବାହାରି ଏ ସଂସାର ବଣରେ ବୁଲୁଛେ। ଏହି ବଣରେ ଯଦି ଆମେ ଘୁରି ବୁଲିବା, ତେବେ ଆମ ଜୀବନରେ କୌଣସି ଉନ୍ନତ ଉପଲବ୍ଧି ଆସିବ ନାହିଁ। କାରଣ ବଣ ଭିତରେ ବୁଲିବାରେ ମାତିଲେ ଆମେ ଆମର ମୂଳ ବାସସ୍ଥାନକୁ ଯିବାର ବାଟ ଖୋଜିବାରେ ଆଉ ମନ ଦେବା ନାହିଁ, ପରିଣାମ ବାଟଟି ମଧ୍ୟ ଭୁଲିଯିବା, ନିଜ ଘରକୁ ନ ଫେରି ପାରିଲେ ପ୍ରାଣ ଛଟପଟ ହେବ। ତେଣୁ ଶ୍ୱେତକେତୁ, ସେହି ପରମାତ୍ମା ହିଁ ଆମର ମୂଳ ସ୍ଥାନ ଏବଂ ଆମ ସମସ୍ତଙ୍କ ଭିତରେ ସେ ଅଛନ୍ତି। ତାଙ୍କ ପାଖକୁ ଯିବା ହିଁ ଆମ ଜୀବନର ପରମ ଲକ୍ଷ୍ୟ।

ଶୁଣୁଥିଲି। ଚେତନା ଚିନ୍ତନ ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନ କୁମାର ରଥ। କୁସଙ୍ଗରେ ପଡ଼ି ଜଣେ ଯଦି ଅନ୍ୟ ଜଣଙ୍କ ପାଇଁ ଖରାପ ହୋଇପାରୁଛି, ତେବେ ଜଣେ ସାଧୁ ଘରେ ଦୂରାଚାରୀଟିଏ ସତ୍ସଙ୍ଗ ପାଇଁ ମଧ୍ୟ ସଦାଚାରୀ ହୋଇପାରୁନି କାହିଁକି? କାରଣ ସ୍ୱାଧ୍ୟାୟ ରୂପୀ ସତ୍କର୍ମ ଦ୍ୱାରା ନିଜର ବିବେକ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ବିଧାତା ବି କାହାରି ଭାଗ୍ୟ ବଦଳାଇ ପାରନ୍ତି ନାହିଁ, ଅର୍ଥାତ୍ ଦୁର୍ଭାଗ୍ୟ ହିଁ ଦୁର୍ଭାଗ୍ୟ ହୋଇ ରହେ। ତେଣୁ ଆମେ ହିଁ ଆମର ଭାଗ୍ୟ ବିଧାତା, ଏହାକୁ ଭୁଲିବା ଅନୁଚିତ। ଆକାଶବାଣୀ ଭବାନୀପାଟଣା ଶ୍ରୁତିବନ୍ଧୁ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଭକ୍ତି ଯୋଗର ଶ୍ରେଷ୍ଠତ୍ୱ ବୁଝାଇଛନ୍ତି। ଭକ୍ତ ଇନ୍ଦ୍ରିୟ ଜୟ କରି ନପାରିଲେ ବି ଉତ୍ତରୋତ୍ତର ବଢ଼ୁଥିବା ଭକ୍ତି ଯୋଗୁଁ ବିଷୟ ଭୋଗରେ ଆସକ୍ତ ହୁଅନ୍ତି ନାହିଁ। ପ୍ରଜ୍ୱଳିତ ଅଗ୍ନି କାଠକୁ ଭସ୍ମ କଲା ପରି ଭକ୍ତି ସବୁ ପାପକୁ ଭସ୍ମ କରିଦିଏ। ଭକ୍ତି ଯୋଗ ଦ୍ୱାରା ଜୀବାତ୍ମା କର୍ମବାସନାର ମୁକ୍ତ ହୋଇ ଭଗବାନଙ୍କୁ ପ୍ରାପ୍ତ ହୁଏ। ଉଦ୍ଧବ ପଚାରିଛନ୍ତି, ମୁକ୍ତି କାମନା କରୁଥିବା ବ୍ୟକ୍ତି ଭଗବାନଙ୍କୁ କେଉଁ ରୂପରେ ଓ କେଉଁ ଭାବରେ ଧ୍ୟାନ କରିବା?

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ମସିହା ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ତାରିଖ ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନ

0: ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି IMF ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 188 ବୃଦ୍ଧି ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ୱଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିତ୍ତିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିତ୍ତିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ NCB 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ NCB କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ଗତକାଲି IMF ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି।

0: ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାକ୍ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14 21-12ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲଫାଷ୍ଟରେ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଶୁଣିବା ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସହରର ସବୁଠାରୁ ଅସନା ଜାଗା କେଉଁଟା ଯଦି ପ୍ରଶ୍ନ କରାଯାଏ, ଯେଉଁମାନେ ଟ୍ରେନ୍ରେ ଯାତ୍ରା କରନ୍ତି ସେମାନେ ଅତି ସହଜରେ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ। ଦେଶର ଯେକୌଣସି ଟ୍ରେନ୍ରେ ଯେକୌଣସି ସହରକୁ ଯାଆନ୍ତୁ, ଭାରତର ରାଜଧାନୀ ଦିଲ୍ଲୀ ହେଇଥାଉ ନା କାହିଁକି, ରେଳ ଲାଇନ୍ର ଦିକଡ଼ରେ ଥିବା ବସ୍ତିଗୁଡ଼ିକର ଦୃଶ୍ୟ ବର୍ଣ୍ଣନା କରିହେବ ନାହିଁ। ସନ୍ତସନ୍ତିଆ ଜାଗା, ମଇଳା ପାଣିରେ ଭରା ନାଳ ଏବଂ ସର୍ବୋପରି ରେଳ ଲାଇନ୍ ଉପରେ ବସି ନିର୍ଭୟରେ ମଳତ୍ୟାଗ କରୁଥିବାର ଦୃଶ୍ୟ। ଆମ ଏ ଅଞ୍ଚଳରେ ମଧ୍ୟ ଅନେକ ସହର ଅଛି, ଟ୍ରେନ୍ ନିକଟତର ହେଲେ ଦୁର୍ଗନ୍ଧରୁ କେଉଁ ସହର ଆସୁଛି ସହଜରେ କହିହେବ। ଆମେ କେବେ ଭାବିଛୁ ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଆମ ଦେଶକୁ ଆସୁଛନ୍ତି ସେମାନଙ୍କ ଭାବନା କ'ଣ ହେବ? ଅତିଥି ଦେବଭବ ବୋଲି ଭାଷଣ ତ ମାରୁଛୁ, କିନ୍ତୁ ସେଥିପ୍ରତି କାହାରି ଭ୍ରୂକ୍ଷେପ ନାହିଁ। ଏ ଯେଉଁ ସମସ୍ୟା ରହିଛି, ଲୋକଙ୍କ ସଚେତନତା ଏବଂ ପ୍ରଶାସନର ତତ୍ପରତା ହିଁ ଏହାର ସମାଧାନ କରିପାରିବ। ଏକଥା ସତ ଯେ ରେଳ ଷ୍ଟେସନ ଆଖପାଖରେ କିମ୍ବା ସହରତଳି ଅଞ୍ଚଳରେ ପ୍ରାୟତଃ ଗରିବ ଶ୍ରେଣୀର ଲୋକ ବସବାସ କରନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଏଭଳି ଏକ ଅପରିଷ୍କାର ପରିବେଶରେ ରହିବା। ଘର ଛାତ ଉପରେ ତ ଟିଭି ଛତା ଲାଗିଛି, ଘର ବାହାର ଓ ଭିତର କାହିଁକି ଠିକ୍ ରହିପାରିବ ନାହିଁ? ତେବେ ପ୍ରଶ୍ନ ଉଠେ, କ'ଣ ସବୁ ପଦକ୍ଷେପ ନିଆଯାଇପାରିବ? ଆସନ୍ତୁ ଦେଖିବା। ଲୋକଙ୍କ ସଚେତନତା, ରେଳ ଲାଇନ୍ରେ ବସି ବା ଖୋଲାରେ ମଳତ୍ୟାଗ କରିବା ଦ୍ୱାରା କ'ଣ ଅପକାର ହେଉଛି ତାକୁ ହୃଦୟଙ୍ଗମ କରିବା। ଯଦିଓ ଘରଗୁଡ଼ିକ ଯୋଜନାବଦ୍ଧ ଭାବରେ ତିଆରି ହୋଇନାହିଁ, ଅନ୍ତତଃ ସଫାସୁତୁରା ରଖିବା, ନଳକୂପ ଏବଂ ଏହାର ପାଖାପାଖି ସ୍ଥାନକୁ ସନ୍ତସନ୍ତିଆ ନ ରଖି ସଫା ରଖିବା, ନାଳଗୁଡ଼ିକୁ ନିୟମିତ ସଫା ରଖିବା। ପ୍ରଶାସନ ଏବଂ ମ୍ୟୁନିସିପାଲିଟି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରାୟତଃ ଦେଖାଯାଏ ବିଭିନ୍ନ ସଂକ୍ରାମକ ରୋଗ ଏଭଳି ସହରତଳି ଅଞ୍ଚଳରୁ ହିଁ ବ୍ୟାପିଥାଏ। କେବଳ ଆମ ଅଞ୍ଚଳ କାହିଁକି, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ବଡ଼ ବଡ଼ ସହରରେ ମଧ୍ୟ ଏ ସମସ୍ୟା ରହିଛି। ଏବଂ ଅତୀତରେ ଦେଖାଯାଇଛି ଯେ ଏହି ଅଞ୍ଚଳରୁ ହିଁ ମହାମାରୀ ଏବଂ ସଂକ୍ରାମକ ରୋଗ ବ୍ୟାପି ବିଭୀଷିକା ସୃଷ୍ଟି କରିଛି। ତେଣୁ ଏଥିପ୍ରତି ଦୃଷ୍ଟି ନଦେଲେ ଆମେ ଏକ ସ୍ୱଚ୍ଛ ଜୀବନ ଜିଇଁପାରିବା ନାହିଁ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ସଫଳ ହୋଇପାରିବ ନାହିଁ।

ଶୁଣିଲି ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆଜି ରାତି 7:30 ରେ ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ ପ୍ରଶ୍ନ ମଞ୍ଚ।

କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ। ଆମର ଯୋଗାଯୋଗ ଫୋନ୍ ନମ୍ବର ହେଲା 0667029562 ଏବଂ 0667029528। ଫୋନ୍ ନମ୍ବର ପୁଣି ଥରେ କହି ରଖୁଛୁ 0667029563 ଏବଂ 0667029528। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। କଣ୍ଠଶିଳ୍ପୀ ଥିଲେ ସୁରେଶ ୱାଡେକର। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚାଷର କଥା।
1: ବରଷ ଜାଗ ଖଟିକରି ଆମର ଚଷା ଭାଇମାନେ ଗୁଟେ କି ଦୁଇ ବାହିନୀ ଚାଷ କରିଥିସନ୍। ଯଦି ସେ ପରିଶ୍ରମ ଆରୁ ସେତ୍କି ଜମିନେ ଏବଂ ନୂଆ ନୂଆ ବୈଜ୍ଞାନିକ ଉପମାନକେ ନେଇକରି ଦୁଇ ତିନିଟା ଲେଖା ଚାଷ ଏକାସନେ କର୍ମା, ଆମେ ଅଧିକ ପଇସା କମେଇ ପାର୍ମା। ଇଥିନେ କିଛି କହିବାର ନାଇଁ ନା। ଗୁଟେ ମୂଲ ଚାଷନେ ଭିରେଇ କରି ଅଲଗା ବାହିନୀ ଚାଷମାନେ କରବାରଟାକେ ସମନ୍ୱିତ ଚାଷ ବୋଲିକରି କହେସନ୍। ଯେନ୍ତାକି ଚାଷନେ ପଶୁପକ୍ଷୀ ପୁଷ୍ପାରଟା, ମାଛ ଚାଷ, ପରିବା ଚାଷ ଆର ମହୁ ଚାଷ କରବାରଟା। ଆମର ଗାଁ ମାନକେ ଆଜିକାଲି ପଢା ଲିଖା କି ଅନପଢ଼ ଭାଇ ବହିନ ମାନେ ଇଲକେ ସିଲକେ ବୁଲି ବୁଲି ସମୟ କଟଉଛନ୍ ଆରୁ ବେକାରୀ ହେଇକରି ବି ବସି ରହୁଛନ୍। କାହିଁକି ଯେ କି ଆଜିକାଲି ଯୁଗ ଯେନ୍ତା ହେଲାନା ଯେ ଖାଲି ଚାକିରି ପିଛା ଦୌଡ଼ିଲେ ଭୁକେ ଶୁଇବାକେ ପଡ଼ବା। ହେଥିଲାଗି ଇ ଭାଇ ବହିନ ମାନେ ଯଦି ସମନ୍ୱିତ ଚାଷ ଆଡ଼କେ ମନ ବଲାବେ ଆରୁ ବ୍ଲକ୍ନେ ଥିବାର କୃଷି ଅଧିକାରୀ, ମାଛ ଅଧିକାରୀ କି ପନିପରିବା ଚାଷ ଅଧିକାରୀ ମାନଙ୍କର ସନେ କଥାବାର୍ତ୍ତା କରିକରି ଠିକ୍ ହିପାସେ ନିଜର ଯେତ୍କି ଜାଗାଠାନ ଅଛେ ସେତ୍କି ନେକା ଇ ଚାଷ କରିକରି ପଇସା ଦୂରା କମେଇ ପାର୍ବେ। ଏନ୍ତା କରି ଚାଷ କଲେ ଆର୍ ଗୁଟେ ବି ଲାଭ ହେସି ଯେ ଆମ୍କେ ଅଧିକ ରାସାୟନିକ ସାର କୀଟନାଶକ ମାନେ ବ୍ୟବହାର କରବାକେ ନେଇ ପଡ଼େନା। ଆରୁ ବି ଇଥିର୍ ଲାଗି ଆମ୍କେ ଅଧିକା ବିଲ୍ ବି ନେ ଲାଗେ। ଇ ସମନ୍ୱିତ ଚାଷ କଲେ କିଏ କାର ଲାଗି ନୁକସାନ ନେଇ କରନ୍, ବରଂ ପଶୁପକ୍ଷୀ ମାନଙ୍କର ଝାଡ଼ା ପରିଶ୍ରା ମାନକେ ଆମେ ଅଲଗା ଚାଷର ଖତ ସାର ହିସାବରେ ବ୍ୟବହାର କରିପାର୍ମା, ଯେଉଁଥିର୍ ଲାଗି ଆମକେ କମ୍ ଖର୍ଚ୍ଚା କରବାକେ ପଡ଼୍ସି। ଗାଁ ଗଣାନେ ଅଧିକାଂଶ ଘରେ ନେ ଛୋଟ ଛୋଟ ଚହଲା ମାନେ ଅଛେ। ଇଥିମନକେ ଭଲ କିସମର ମାଛ ଜାଁଲା ଛାଡ଼ିକରି ତାର ହିର ମନକେ ସମୟ ଜାନି ଖୁବ ପ୍ରକାର ଶାଗ ଡାଲ ଆର ଫଲ ଚାଷ ଆମେ କରିପାର୍ମା। ଚହଲାର ପାନ ଅଟିଗଲେ ସେଥିର କାଦୋକେ କୁଡ଼ି ଆନିକରି ଚାଷ କଲା ଜାଗାନେ ପକାଲେ ମାଟିଟା ଅଧିକ ଖତୁଆ ହେଇପାର୍ବା। ହିରର ବାହାରଆଡ଼େ ଲାଗିକରି ଜାମ, ସପୁରୀ, ଡାଲିମ, ଲେମ୍ବୁ ଆର ଭିତରଆଡ଼େ କଦଲି, ଅମୃତମଡ଼ା ଭଳିଆ ଗଛମାନେ ଲଗାଲେ ବରଷ ଯାକ ଫଲମୂଲ ଶାଗଡାଳର ଅଭାବ ନେଇ ହିଏ। ହିର ମଝି ଜାଗାନେ ବି ଟମାଟୋ, କୁବି, ବିନ୍, ବୁରବୁଟି, ବାଇଗନ ଭଳିଆଟା ମାନେ ବି କରଲେ ଚଲ୍ବା। ଇ ପନିପରିବା ଚାଷ କରବାର ଲାଗି ଯେନ୍ ପାନ ଦରକାର ସେଟା ଆମେ ଚହଲାନୁ ଆଣିପାର୍ମା ଆର ଇ ଶାଗଡାଲ ମାନଙ୍କର ଡାଲପତର ମାନକେ ମାଛର ଖାଦ୍ୟ ହିସାବରେ ବ୍ୟବହାର କରିପାର୍ମା। ଏନ୍ତା କରି ଚାଷ କଲେ ଆମେ ମାଛ ଆରୁ ପନିପରିବା ବିକି କରି ଅଧିକ ପଇସା ପାଇପାର୍ମା। ଆଉ ଗୋଟେ କଥା, ଇ ମାଛ ଚାଷ ଆରୁ ଶାଗଡାଲ ଚାଷ ନେ ଆମେ ଯଦି କୁକୁଡ଼ା, ହଂସ, ଘୁଷୁରୀ, ଗାଈଗୋରୁ, ଛେଲମେଡ଼ା ପୋଷି ପାର୍ମା ଆର୍ ଅଧିକ ଉନ୍ନତି କରିପାର୍ମା। ବନ୍ଦ ହିରେନେ କୁକୁଡ଼ା ଆରୁ ହଂସ ମାନଙ୍କର ଲାଗି ଗୁଡ଼ା କରିଦେଲେ ସେମାନେ ସେଥିନେ ରହିବେ ଆରୁ ହିର ଉପର କିରା ପତେଙ୍ଗା ଘାସ ଘୁସା ମାନକେ ଖାଇକରି ଭଲ କରି ବଢ଼ିପାର୍ବେ। ଇମାନଙ୍କର ଝାଡ଼ାକେ ମାଛର ଖାନା ହିସାବରେ ଦେଇପାର୍ମା, ଅଣ୍ଡା ବିକି କରି ପଇସା ପାର୍ମା, ମାଂସ ଫୁନି ବିକି ପାର୍ମା। ଯଦି ଆମେ ଗାଈ ପୋଷୁଛୁ ବେଲେ ଇମାନଙ୍କର ଲାଗି ଦରକାର ହଉଥିବାର ଘାସ ଘୁସା ବନ୍ଦର ହିର ମାନଙ୍କର ଠାନୁ ଆଣିପାର୍ମା। ଗାଈର ଗୋବରକେ ଗ୍ୟାସ ହିପାସେ ରନ୍ଧାରୁନ୍ଧି କାମନେ ବି ଲଗେଇ ପାର୍ମା। ପଛକେ ଇଠାନୁ ବାହାରିଲା ହଦାକେ ମାଛର ଖାଦ ଆରୁ ଗଛ ମାନଙ୍କର ଖତ ହିସାବରେ ଲଗେଇ ପାର୍ମା। ଧାନ ଚାଷକେ ମୂଲ ହିସାବରେ କଲେ ବି ତାର ସନେ ଯଦି ଆମେ ମାଛ ଚାଷ କରିପାର୍ତା ଆର୍ ଭଲ ହେତା। କାହିଁକି ଯେ କି ମାଛ ମାନେ ଧାନ ଗଛରେ ଲାଗୁଥିବାର କିରା ପତେଙ୍ଗା ମାନକେ ଖାଇକରି ବଞ୍ଚବେ ଆର୍ ସେମାନଙ୍କର ଝାଡ଼ା ଧାନ ଗଛର ସାର ଖତ ହିସାବରେ କାମ ଦେବା। ଆମେ ବଗିଚାନେ ଫଲମୂଲ ପନିପରିବା ଚାଷ କରିକରି ତାର ସନେ ମହୁମାଛି ଆର୍ ଛତୁ ଚାଷ ବି କରିପାର୍ମା। ଇଥିର୍ଲାଗି କେତେଟା ମହୁମାଛି ବାକ୍ସ ଦରକାର ହେବା। ଇ ବାକ୍ସ ମାନକେ ବଡ଼ ବଡ଼ ଫଲ ଗଛ ମାନକେ ଉଲେଇ ଉଲେଇ ଦେଲେ ଜାଗା ବି ମାଡ଼ ନେଇ ଖାଏନା ଆରୁ ସେମାନେ ବି ଫୁଲ ଫଲ ଗଛ ମାନଙ୍କନୁ ବରଷ ଯାକ ରସ ଠୁଲେଇ କରି ବାକ୍ସନେ ଜମା କରିପାର୍ବେ। ଇ ବଗିଚା

0: ଭିତରେ ନେବି ଆମେ ଛୋଟ ଚାଲଘର ପରାଟା ଗୋଟେ କରିକରି ସେ ଭିତରେ ନେ ଶିକା କେତେଟା ନେ ଛତୁ ଚାଷର ଲାଗି ଦରକାର ପୁଆଲ ଢାଣା ମନକେ ଉଲେଇ ଉଲେଇ କରିବି ଛତି ଚାଷକେ ଆରାମସେ କରିପାରମା। ଏମିତି କରି ସମନ୍ୱିତ ଚାଷ କରିକରି ଏକାସନେ ଧାନ ମାଛ ମାଂସ ଅଣ୍ଡା ପନିପରିବା ଫଲମୂଲ ମହୁ ଆରୁ ଛତି ପାଇପାରମା ଖଣିକ ଜାଗା ନୁ ବି। ଏମିତି କଲେ ଆମେ ଆମର ଘରେ ଦରକାର ଏତିକି ବ୍ୟବହାର କରିସାରିଲା ଉତାରୁ ବଲଗିଲାଟାକେ ବଜାରରେ ବିକି ଭାଞ୍ଜି କରି ଦୁଇ ପଇସା ଅଧିକ କମେଇ ପାରମା।
1: ଶୁଣିଲି ଚାଷର କଥା ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଭାଗ।

0: 보러 수비다 오지.
1: 아기야, 아기야.
2: 에? 아베 더니, 자 아니루.
1: 아빠는 그 문도 커라페 회기라나 꺼나. 멋대 아빠는 자 아니라고 거이틀래.
2: 아베 떠때 넣고일래 꺼나라. 에베 또 자컵대 기미 아니래. 꺼나 초트 넣고이지.
1: 몰라. 아빠는 그 자트라 파트리 모에베 코우버 넣고해지제.
2: 꺼나 거일 또 더니야.
1: 뭐 꺼나 아직 거우치기. 아직이 3 ବର୍ଷ ହେଲା ପରେ ଏକା ରାହାକେ କହି ଚାଲିଛି ମୁଁ ଆଉ ତିରିଲା ପାର୍ଟି କରିବିନି କରିବିନି କରିବିନି ହେଲେ ଆପଣ ମୋ କଥାକୁ କାନ ଦେଉଛନ୍ତି
2: କାହିଁକି କାନ ଦେବି
1: ଯଦି ଦେବେନି ତେବେ ମୋର ବି ରୋକ ଠୋକ କଥା ଶୁଣନ୍ତୁ ଆଜିଠୁ ମୋର ତିରିଲା ପାର୍ଟି କରା ବନ୍ଦ ଆପଣଙ୍କ ଯାତ୍ରା ହେଲେ କେତେ ନହେଲେ କେତେ ହାରେ ରେ ରେ ଏମାନେ ସବୁ କୃଷ୍ଣକୁ ରାଧା ସମୁଝିଛନ୍ତି ଆପଣ ଜାଣନ୍ତି ହାଡ଼ଗିଳା ଯାତ୍ରା ପାର୍ଟି ପରା ମୋତେ ହିରୋ ପାର୍ଟି ଦେବ ବୋଲି ଚାହିଁ ବସିଛି ମାସକୁ 1000 ଟଙ୍କା ଦରମା
3: ହ୍ୟାଲୋ ଏ ଭାଉଜ ଏମିତି ତୁଚ୍ଛାଟାରେ ତମେ ଘର ଘର କିଆଁ ହୁଅ ମ
1: ଖବରଦାର ମନି ଆରେ ରହିଜଳା ଭାଉଜ ବୋଲି କାହାକୁ ଡାକୁଛୁ କିରେ ମର୍ଦ ହେଇଥିବୁ ଯେବେ ଏଣିକିଆ
3: ତମକୁ ଡାକୁନି ମୋ ଧନିଆ ହେଇ ମୋ ଝିଅ ପଳେଇଗଲା ରିକ୍ସାବାଲା ସାଙ୍ଗରେ ନାଟକରେ ଆଜି ତମେ ମୋର ଭାଉଜ ଆଉ ମୁଁ ତମର ନଣନ୍ଦ ହେବିଟି ସେଇଥିପାଇଁ ପାଟ ଘୋଷୁଛି
1: ମୋ ତୁ ପୁଣି ମୋତେ ଭାଉଜ କହି ମରୁଛୁ ଆରେ ଗାଢ ଶୁଆ ତୁ ଡ୍ରାମାରେ ନଣନ୍ଦ ପାର୍ଟି କରି କରି ସତକୁ ସତ ନଣନ୍ଦ ହେଇଗଲୁଣି ରେ ଆଉ ତତେ କନିଆ ମିଳିବେଟି
3: ଆବେ ତମମାନଙ୍କ ଭଳି ଯାତ୍ରା ମାଇକିନିଆମାନଙ୍କୁ କନିଆ ମିଳିଲେ ଆଉ ଆମ ଯାତ୍ରା ପାର୍ଟି ସବୁ ଚଳିବଟି
1: ଆପଣଙ୍କ ଯାତ୍ରା ପାର୍ଟି ଚଳିବନି ବୋଲି ଆମେ କ'ଣ ଆଉ ସଂସାର କରିବୁନି
3: ହଇ
1: ସଂସାର ସୁଖ ଟିକେ ଚାଖିବୁନି କି କଥା କହୁଛନ୍ତି ଆପଣ ଯେ
3: ଆବେ ଯାତ୍ରା ଦଳ ତ ହେଲା ତମ ସଂସାର ତମେ ପୁଣି ଆଉ କି ସଂସାର ସୁଖ ଚାଖିବ ବେ ଯା ଯା ଯା ଆପନା ଆପନା ଧନ୍ଦା ଦେଖ ଯା
4: ହଁ ଆଜ୍ଞା ମୋ ବୁଢ଼ୀ ମା ମୋତେ କହିଛି ପରେ ଯେଉଁଦିନ ଯାତ୍ରା ଦଳରେ ମାଇକିନା ହେବାକୁ ତ ବସ ଖସିଯିବ ତତେ ସେଇଦିନ ଯାଇ ଖୁସିରେ ବାହା କରେଇଦେବି
3: ଆବେ ଶୁଣୁଛୁ ଧନିଆ ମହନି କ'ଣ କହୁଛି ଶୁଣୁଛୁ ଟି ମୋହନି
4: ଆଜ୍ଞା
3: ତୋ ଦରମା ଆଜିଠୁ ଆହୁରି 10 ଟଙ୍କା ବଢ଼ିଲା
1: ଆପଣ ବଢ଼ଉଥାନ୍ତୁ ତା ଦରମା ଆମର ଦରକାର ନାହିଁ ହେଇଟି ଆଜ୍ଞା ଆଜିଠୁ ମୋର ଯାତ୍ରା କରା ବନ୍ଦ ମୋର ହିସାବ ସାଫ କରନ୍ତୁ ଆଜି ମୁଁ କଟକ ଟିକଟ କାଟିବି ହଁ
3: ଆବେ ଧମକଉଛୁ ଧମକଉଛୁ କାହାକୁ ବେ
1: ଆପଣଙ୍କୁ ଧମକଉଛି କି କିଆଁ ଧମକେବିନି ଯେ ମୁଁ ଯଦି ଆଜି ଫିମେଲ ପାର୍ଟ ଛାଡ଼ିଦେବି ନା ଆପଣ ନା ଆପଣଙ୍କ ଯାତ୍ରା
3: ତୁ ଫିମେଲ ପାର୍ଟ ଛାଡ଼ିଦେଲେ ଆଉ କ'ଣ କରିବୁ ଯେ ତୋ ଦେଇ ଆଉ ହବ କ'ଣ
1: ସାଲୁନ ଖୋଲିବି

0: ମୁଁ ସାଲୁନ ବାଲାର ପୁଅଟି ହେଇଟି ଆଜ୍ଞା। ଏବକୁ ଆମ ଗାଁରେ ସରକାର ପାଞ୍ଚ ପାଞ୍ଚଟା ବ୍ୟାଙ୍କ ଖୋଲି ଦେଇଛନ୍ତି। ଆମ ଏମ୍ଏଲ୍ଏ ବାବୁ କହୁଥିଲେ ଧନୀ ବାଳକଟା ଦୋକାନଟେ ଖୋଲୁନୁ, ମୁଇଁ ଋଣ ଆଣିବି, ସାଲୁନ ଖୋଲିବି, ବାହା ହେବି, ଖୁସିରେ ରହିବି। ନେହି ମାଙ୍ଗତା ହାଏ ଆପଣଙ୍କର ଫିମେଲ୍ ପାର୍ଟକୁ। ହଁ
1: ହଁ ପରା ଭାଉଜ, ମୋ ଭାଇର ଦେଢ଼ ଶାଶୁର ପୁତୁରା ସେଇ ବ୍ୟାଙ୍କରୁ ଋଣ ନେଇ ଛେଳି ମେଣ୍ଢା ଚାଷ କରି ବେଶ ଦି ପଇସା ପାଉଛି ଟି।
2: ଆବେ ହେ ଧନୀ, ଏଠି କ'ଣ କରୁଛୁ କି ରେ? ତେଣେ ନାଚ ମାଷ୍ଟର ପରା ନାଚ ବସେଇ ସାରିଲେଣି, ମୋର ସୁରିଲା ସୁରକୁ ତାଙ୍କର ବସା ନାଚ, ଆଜି ରାତି ଦେଖିବୁ ରେ ଧନୀ। ଟଙ୍କା ଆଉ ମେଡ଼ାଲରେ ତୁ ଯଦି ପୋତି ନ ହୋଇଯାଉଛୁ

0: ଶ୍ୟାମ ଅଲବତ୍ ମଥୁରା ନଗରୀ ଯିବ ଯିବ ଯିବ ହେଇଟି ସଙ୍ଗୀତ ମାଷ୍ଟ୍ରେ ସେ ଶ୍ୟାମ ରଥରେ ବସି ମଥୁରା ନଗରୀ ଯାଇଥିଲେ ଆଉ ମୁଁ ବସ୍ରେ ବସି କଟକ ନଗରୀ ଯିବି ହଁ
1: ଏ ଧନୀ ଆରେ ଧନୀ ଆରେ ଏଇଟା କ'ଣ ବିଗିଡ଼ି ଗଲାଣି
2: ସେ କ'ଣ ବିଗିଡ଼ିଲେଣି କି ନାଚ ମାଷ୍ଟ୍ରେ ଏଇ ନାଚ ଦଳଟା ଅବିକା ଯାହା ହେଇଛି ନା ଯେ କେହି ବି ବିଗିଡ଼ିବେ ଆଉ ନୁହେଁ ଯେ କ'ଣ ମୋର ମୁଁ ତ ସୁଖରେ ହଉ କି ଦୁଃଖରେ ହଉ ଅନ୍ନପୂର୍ଣ୍ଣା ଥିଏଟରରେ ଥିଲି ମୋତେ ତୁମେ ଏଠି କାହିଁକି ଆଣିଲ କହିଲ
1: ମୋ ମୁଣ୍ଡଟା ଡୁବି ତ ବୋଲା ନହେଲେ ରତନୀ ତୁ କିଆ ତା ଉପରେ ତ୍ରିପୁଟା ତାଳ ପିଟି ଚାଲିଛୁ
2: ତ୍ରିପୁଟା ତାଳ କଥା କ'ଣ କହୁଛ କି ସଙ୍ଗୀତ ମାଷ୍ଟ୍ରେ ମୋର ଅବିକା ମନ ହଉଛି ମା କାଳି କରାଳି ରୂପ ଧରି ଏଇ ମାଲିକଙ୍କ ଉପରେ ଖାଲି ତାଣ୍ଡବ କରିଯିବାକୁ
3: ତୁ ତୁ ତାଣ୍ଡବ କରିବୁ ମୋ ମୁଣ୍ଡରେ
2: ହଁ ହଁ କରିବି ଅଲବତ୍ କରିବି ତମେ ସେଇ ମରଦଟାକୁ ହିରୋଇନ କରିଛ ଆଉ ମୁଁ ତ ସହଜରେ ମାଇକିନା ମୁଁ ପଚାରୁଛି ମତେ କାହିଁକି ହିରୋଇନ କରିବନି
3: ଲୋ ଏଇଟା ଥିଏଟର ପାର୍ଟି ନୁହଁ ରୀତିମତ ଯାତ୍ରା ଦଳ ଯାତ୍ରାରେ ମାଇକିନା ମରଦ ଆଉ ମରଦ ମାଇକିନା ହେଲେ ଯାଇ ଆଜିକାଲି ଲୋକ ଦେଖିବେ ନହେଲେ ନାଇଁ
2: ତେବେ ମତେ ଏଠିକି ଆଣୁଥିଲ କାହିଁକି
1: ମରଦ କରିବାକୁ ଆଲୋ ରତନୀ ତତେ ମିଛ ମତେ ସତ ତୁ ମରଦ ଆଉ ଗୋଟିଏ ଟକା ତିରିଲା ହୋଇ ଯେବେ ଡୁଏଟ ନାଚିବ ନା
2: ମୁଁ ନାଚିବିନି ନାଚିବିନି ନାଚିବିନି
3: ଆଉ
2: ମୁଁ ହିରୋଇନ ହେବି
3: ଆଲୋ ତୁ ବୁଝୁନୁ କେମିତି ଏଣିକି ଆମ ଯାତ୍ରା ଦଳରେ ମାଇକିନା ହିରୋଇନ ହବାକୁ ବିଲକୁଲ ମନା
2: କାହିଁକି
3: ମୁଁ ଯାତ୍ରାରେ ଗୋଟେ ନୂଆ କଥା କରିବାକୁ ଯାଉଛି ଗୋଟେ ନାଇ ନଥିବା ସଂସ୍କାର ଆଣି ଯାତ୍ରା ରାଇଜରେ ରୀତିମତ ଗୋଟାଏ ଚହଳ ପକେଇ ଦେବାକୁ ଯାଉଛି ଆଉ ତମେ ସବୁ ସହଯୋଗ ନ କଲେ ହବ କେମିତି
2: ଚହଳ
3: ହଁ ଚହଳ ଏଣିକି ଧୀରେ ଧୀରେ ମୋ ଯାତ୍ରା ପାତ୍ରରେ ମରଦ ଗୁଡା ସବୁ ମାଇକିନା ହେବେ ଆଉ ମାଇକିନା ଗୁଡାକ ହେବେ ମରଦ ଲଗାୟ 3 ବର୍ଷ ଧରି ମୋର ଯେଉଁ ବିସ୍ତର ଲସ୍ ହେଇଛି ତାକୁ ମୁଁ ଏମିତି ଭାବରେ ଅତି ସହଜରେ ମେକଅପ୍ କରିଦେବି ବୁଝିଲ ତ
1: ଆଉ କହନ୍ତୁନି ଆଜ୍ଞା ସେ କଥା ବର୍ଷ କେଇଟାରେ ଆପଣ ଲକ୍ଷ୍ୟପତି ଆଉ ମୁଁ ଯାତ୍ରା ସଙ୍ଗୀତରୁ ସିଧା ହାଇ ଚକମାର ହୋଇଛି ଫିଲ୍ମ ସଙ୍ଗୀତର ନିର୍ଦ୍ଦେଶକ ସଖିରେ ତୁ ଆଉ କାନିରାଣ
3: ମାଷ୍ଟ୍ରେ
1: ସଖିରେ ମାଷ୍ଟ୍ରେ
3: ଥାଉ
1: କାନିରାଣ
3: ଏ ମାଷ୍ଟ୍ରେ ଥାଉ ଇଷ୍ଟକ ସରିଗଲେ ରାତିକି ମୋ ଯାତ୍ରା ହବନି ପୁଣି ଥରେ ହଇରାଣ ହେବି ଆବେ ହେ ଧନୀ ଧନିଆ କିରେ ଆ ଏଣିକି ଆଇଲୁ ଆଗ ଆ ଏଡା
2: ମୋଲା ମୋଲା ସେ ତିରିଲା ମରଦଟାକୁ କିଆଁ ଡାକୁଛ ମ ତା ନାଁକୁ ମୋ ନାହିଁ ଡେଉଁଛି ତାକୁ ଦେଖିଲେ ମୋ ହାଡ଼ ଜଳି ଯାଉଛି
3: ଆଲୋ ଯାହା ଦିନେ ଜଳୁଥିଲା ଜଳୁଥିଲା ଏଣିକି ଆଉ ଜମା ଜଳିବନି ଲୋ ରତନୀ ଦେଖିବୁ ର ତମ ଦିନକି ମୁଁ ଏମିତି ଭାବରେ ଫିଟ୍ କରିଦେବି ଯେ ଆବେ ଏ ଧନୀ ଧନିଆ
0: ମଲା ମୋର ମାଲିକ ହେଇଛ ବୋଲି ଖାଲି 24 ଘଣ୍ଟା ତମେ ଏକା ହୋ ହା ହୋ ହା ହଉଥିବ
3: ଧନିଆ
0: ଆମକୁ କୋଉଠି ଟିକେ ସୁଖ ଶାନ୍ତିରେ ବସିବାକୁ ଦେବନି କି ମୋର ହବାକୁ ଥିବା ତିର୍ଲାର ଚେହେରାଟାକୁ କଳ୍ପନାରେ ଟିକେ ଦେଖିବାକୁ ବି ଦେବନି ଚିରା ଚିଠି ଭିତରେ ତାରି ସୁନ୍ଦର ପଟଳ ଚିରା ଆଖି ଦିଟାକୁ ଦେଖୁଥିଲି
3: ଆବେ ପଛେ ତୋର ସେ ହବାକୁ ଥିବା ତିର୍ଲାର ପୋଟଳ ଚିରା ଆଖି ଦିଟାକୁ ଦେଖିବୁ ଆଗେ ତୋର ହବାକୁ ଥିବା ହିରୋର ଜାମକୁଳିଆ ଆଖି ଦିଟାକୁ ଯାଇ ଦେଖେ
0: ମୋ ପବନା କ'ଣ ଆଉ ହିରୋ ହବନି କି ନୂଆ ହିରୋ ଆଇଛନ୍ତି ଆଇଲେ ଯେବେ ଭଲ କଲେ ପବନଟା ଡୁଏଟ ଗାଇବା ବେଳେ ମୋ ସାଙ୍ଗରେ ଆଉ ଭଲ ଭଲ ପୋଜ ଦେଇପାରୁନି

0: ପବ୍ଲିକ ପରା ନାକ ଟେକୁଛନ୍ତି ତା ପୋଜକୁ।
1: ଏଣିକି ତୁ କେତେ ପୋଜ ଦବୁ ଦେଖିବାନି କି?
0: କଣ ହେଲା ତେମେ କଣ ମୋ ପୋଜ ଗୁଡ଼ାକ ନ ଦେଖିଲା ଭଳି କହୁଛ ମୋ ସଙ୍ଗୀତ ମାଷ୍ଟ୍ରେ? ମୋ ସାଙ୍ଗରେ ପ୍ରେମ ପୋଜ ଦେବାକୁ ଯାତ୍ରା ଦଳ ମାନଙ୍କରେ କୋଉ ତିରିଲା ମର୍ଦ୍ଦଟା ଅଛି ମ
1: ଧରିଛୁ? ଏତେବେଳେ କେ ଯାଇ ତୁ କଥାଟାକୁ ଠିକ ଧରିଛୁ ବୁଝିଲୁ ଧନୀ। ଆରେ ତୋ ସାଙ୍ଗରେ ପ୍ରେମ ପୋଜ ଗୁଡ଼ା ଦେବାକୁ କୋଉଠି ତିରିଲା ମର୍ଦ୍ଦ ଜନ୍ମ ହେଇନାହାନ୍ତି ବୋଲି ତ ମୁଁ ମର୍ଦ୍ଦ ତିରିଲାଟେ ତୋ ପାଇଁ ନେଇ ଆସିଛି।
0: କଣ ହେଲା କଣ ହେଲା ମର୍ଦ୍ଦ ତିରିଲା?
1: ହଁ ମାନେ ତିରିଲା ହିରୋ, ଏଣିକି ଆମ ଏଇ ରତ୍ନୀ ତୋ ସାଙ୍ଗେ ହିରୋ ହବ। ଦେଖୁଛୁ ଟି ଦେଖ କେମିତି ଅମିତାଭ ବଚ୍ଚନ ଡିଜାଇନରେ ଛିଡ଼ା ହେଇଛି, ନାଇଁ ଖାଲି ନିଶ ଦିଟା ଫିଟ୍ କରିଦେଲେ କାମ ପତେ। ଆଉ କଣ ମାଟ୍ରେ
0: ମୋଲା ମୋର ଯାତ୍ରା ଦଳରେ କଣ ମର୍ଦ୍ଦ ମରୁଡ଼ି ପଡ଼ିଗଲା କି? ମାଇ ପିଟାକୁ ମୋ ସାଙ୍ଗେ ହିରୋ କରିବାକୁ ଆପଣ ଆଇଛନ୍ତି
2: କି? କି ଆମ ହିରୋ ହେବିନି? ତମେ ଯେବେ ମରଦ ହେଇ ମାଇପି ହେଇପାରୁଛ, ମୁଁ ମାଇପି ହେଇକି ମରଦ ହେଇପାରିବିନି? ହେବି ଆଉ ଅଲବତ୍ ହେବି।
0: ଏ ମା ଇଏ କି ଅଭିଲା କଥା, ଯାତ୍ରା ଥିଏଟରରେ ମରଦ ଗୁଡ଼ାକ ମାଇପି ହେବାର ମୁଁ ଶୁଣିଛି, ହେଲେ ମାଇପି ଗୁଡ଼ାକ ମରଦ ହେବାର ତ ମୁଁ କେବେ କେଉଁଠି ଶୁଣିନି। ଲ ମା
1: ଏବେ ଶୁଣିବୁ ଆବେ, ଆଉ ଶୁଣିବୁ କ'ଣ? ଏଣିକି ତ ସେଇ କଥା ଆମ ଯାତ୍ରା ପାର୍ଟି ତୁ ଦେଖିବୁ।
0: ତମ ମୁଣ୍ଡ ଆଉ ମାଲିକଙ୍କ ଗଣ୍ଡିଟାକୁ ଖଞ୍ଜି ଦିଅ, ହେଇପାରିବନି, କଦାଚିତ ହେଇପାରିବନି।
1: କଣ ହେଇପାରିବନି?
0: ରତ୍ନୀ ମୋ ସାଙ୍ଗେ ହିରୋ ହେଇପାରିବନି? ହଁ
2: ମୁଁ ତମ ସାଙ୍ଗେ ଅଲବତ୍ ହିରୋ ହେବି, କାହିଁକି ନ ହେବି? ଆମ ସରକାର ତ କହୁଛନ୍ତି ଆଜିକାଲି ମରଦ ମାନେ ଯାହା କରିପାରିବେନି ମାଇକିନା ମାନେ ତାହା ପାରିବେ। ହେଇଟି ଆଜ୍ଞା, ମୁଁ ହେବି ସାରା ପୃଥିବୀର ପ୍ରଥମ ମହିଳା ହିରୋ।
0: ତୁଟା କି ହିରୋ ହବୁ କି? ଲ ତୁ ମୋ ସାଙ୍ଗେ ପ୍ରେମ କଲାବେଳେ ଆଗ ମରଦିଆ ପୋଜ ଦେଇପାରିବୁ ଟି? ଦେଇ ତ ପାରିବୁନି, ଆଉ ପୃଥିବୀର ପ୍ରଥମ ମହିଳା ହିରୋ ହବାକୁ ସପନ ଦେଖୁଛି କି ଆମ? ହେଇଟି ଆଜ୍ଞା, ମୁଇଁ କହିଦଉଛି ମତେ ତ ଜମାରୁ ହିରୋ କଲେନି, ପୁଣି ତିରିଲାଟକୁ ଯଦି ମୋ ହିରୋ କରିବେ ତେବେ ଆଣ୍ଠୁ ପାଣିରେ ପୁଣି ମରିବି ସିନା, ହେଲେ ଗୋଟାଏ ତିରିଲାର ତିରିଲା କଦାଚିତ ହେବିନି। ହଁ ନାଇଁ ନାଇଁ, ତମେ କହିଲ ସଙ୍ଗୀତ ମାଷ୍ଟ୍ରେ ମରଦ ସାଙ୍ଗରେ ତିରିଲା ହେଉଛି ବୋଲି ତ ମୋର ହେବାକୁ ଥିବା ତିରିଲା କେତେ ଅପମାନ ସହୁଛି, ଆଉ ତିରିଲାର ତିରିଲା ହେଲେ ସେ ମୋତେ ବାହାବଟି? ଆଉ ତାକୁ ବାହା ନହେଲେ ତା ପୋଟଳ ଚିରା ଧଳା ଧଳା ଆଖି ଦିଟାର ଯୋଉ ଛାତି ଚିରା ଛୋଟକ ଚାହାଣି ମୋ ପାଇଁ ସାତ ସପନ ହେଇଯିବ ସଙ୍ଗୀତ ମାଷ୍ଟ୍ରେ, ସାତ ସପନ ହେଇଯିବ। ମୁଁ କଣ କରିବି ଲୋ ମୋ ବୋଲ
1: ତୁ ଯେତେ ବାହୁନି କାନ୍ଦିଲେ ବି ହାମ ନାହିଁ ଛୋଡ଼େଙ୍ଗେ, ରତ୍ନୀ କି ହିରୋ ଆଉ ତତେ ହିରୋଇନ ଜରୁର କରେଙ୍ଗେ। ଗୋବର୍ଦ୍ଧନ ବାବୁ, ଗୋବର୍ଦ୍ଧନ ବାବୁ, ଆପଣ ଯାଇ ଟିକେ ସେ ଡାଇରେକ୍ଟର ବାବୁଙ୍କୁ ଟିକେ ଡାକି ଆଣିଲେ ଯାଆନ୍ତୁ।
0: ଏଇଠି ମାଲିକ ବାବୁ,
1: ହଁ
0: କହିଦଉଛି ମୋ କାନିରେ ବି ଗଣ୍ଠି ପଡିଲା। ହଁ
1: ତୋର ତ କାନି ନେ ଆଉ ଗଣ୍ଠି କୋଉଠି ପଡିବ ବା?
0: କାନି ନାହିଁ ବୋଲି କଣ ମୋ ପାଖରେ ରୁମାଲ ନାହିଁ କି? ସେଇ ରୁମାଲ ବି ଏମିତି ସେମିତି ରୁମାଲ ନୁହେଁ, ଖାଣ୍ଟି କଳାହାଣ୍ଡିଆ ରୁମାଲଟି, ଏଇ ଦେଖ। ହେଇଟି ମାଲିକ ବାବୁ, ରୁମାଲରେ ଗଣ୍ଠି ପଡ଼ିଲା, ଆଜିଠୁ ତମ ପାର୍ଟରେ ମୁଁ ହିରୋଇନ କେବେ ହେବିନି। ହଳଦୀ ନାହିଁ ଘରେ, ନା ଶାଶୁ କହୁଛି ବୋହୂକୁ ଧିଆ ହଳଦିଆ କରେ।
1: ଆବେ ଧନୀ, ଆବେ ପଳଉଛୁ କୁଆଡ଼େ? ନାଚକୁ ଯିବା ପରା, ନ ଯାଉ ହୋ।
3: ଶ୍ରୋତାବନ୍ଧୁ ଶୁଣୁଥିଲେ ହାସ୍ୟରଧାତ୍ମକ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପରିଚାଳନା ରଞ୍ଜନ କୁମାର ବେହେରା, ସହଯୋଗିତା କରିଥିଲେ ଉଦୟ ଶଙ୍କର ଜାନୀ ଏବଂ କିଶୋର ଚନ୍ଦ୍ର ପଟ୍ଟନାୟକ, ବିଭିନ୍ନ ଭୂମିକାରେ ଥିଲେ ଧନିଆ, ଗୋବିନ୍ଦ ଚନ୍ଦ୍ର ସାହୁ, ଗଣେଶ୍ୱର, ଅଶୋକ କୁମାର ତ୍ରିପାଠୀ, ମୋହନ ଭଜହରୀ ବେହେରା, ଗୋବର୍ଦ୍ଧନ, ପରୀକ୍ଷିତ ପାଣିଗ୍ରାହୀ, ରଜନୀ ବାସନ୍ତୀ ପଣ୍ଡା, ଶୀର୍ଷକ ଗୀତ ରଚନା ପ୍ରେମଚାନ୍ଦ ପଟ୍ଟନାୟକ, କଣ୍ଠଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ଇତିଶ୍ରୀ ବେହେରା, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ପରବର୍ତ୍ତୀ କଣ୍ଠଶିଳ୍ପୀ ତପୁ ମିଶ୍ର ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ଅନେକ ରଚନାରୁ। ସ୍ୱର ସଂଯୋଜନା ପ୍ରଶାନ୍ତ ପାଢ଼ୀ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଅରୁଣ ମନ୍ତ୍ରୀଙ୍କ ଅନ୍ୟ ଏକ ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ପାପୀ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅରୁଣ ମନ୍ତ୍ରୀଙ୍କ ରଚନାରୁ ଏବଂ ପ୍ରଶାନ୍ତ ପାଢ଼ୀଙ୍କ ସ୍ୱର ସଂଯୋଜନାରୁ କେତୋଟି ଆଧୁନିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ କୁମାର ପାପି ଏବଂ ତପୁ ମିଶ୍ର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରାଥ।

ସୀତାଙ୍କ ବିରହରେ ଅଧୀର ହୋଇ ପ୍ରଭୁ ଶ୍ରୀରାମ ବୃକ୍ଷମାନଙ୍କ ସହ କଥୋପକଥନ କରିଥିବା ପୂର୍ବ ଭାଗରେ ବର୍ଣ୍ଣନା କରାଯାଇଛି। ବୃକ୍ଷମାନଙ୍କ ସହ ମିତ୍ରତା କରି ସେ ନିଜ ସହ ସେମାନଙ୍କର ସାମ୍ୟ ଲକ୍ଷ୍ୟ କରି ତାହା ପ୍ରକାଶ କରୁଛନ୍ତି। ପୂର୍ବରୁ କହିଛନ୍ତି ସେମାନଙ୍କ ଭଳି ଜଟା ବହନ କରିଛନ୍ତି, ଏବେ କହୁଛନ୍ତି ହେ ବୃକ୍ଷବୃନ୍ଦ, ତୁମେ ପତ୍ର ଓ ବାସ ସୁମନରେ ବା ସୁବାସିତ ପୁଷ୍ପରେ ବିମୋହିତ ହୋଇଛ, ମୁଁ ମଧ୍ୟ ସୁମନରେ ଅର୍ଥାତ୍ ସନ୍ତୋଷ ମନରେ ପତ୍ର କୁଡ଼ିଆରେ ରହିଛି। ତୁମ ଭଳି ମୁଁ ବଳକଳ ପିନ୍ଧିଛି ଓ ତୁମର ଯେପରି ଶାଖା ଅଛି ମୋ ପାଖରେ ମୋ ବଂଶର ଶାଖା ଲକ୍ଷ୍ମଣ ଅଛି। ତୁମଠାରେ ଖଗ ଅର୍ଥାତ୍ ଖ ବା ଆକାଶକୁ ଗମନ କରୁଥିବା ପକ୍ଷୀମାନେ ଅଛନ୍ତି, ଖଗର ଅର୍ଥ ମଧ୍ୟ ସର, ସେମାନେ ମଧ୍ୟ ଆକାଶକୁ ଗମନ କରନ୍ତି, ମୋ ପାଖରେ ସର ଅଛି, ଏଥରକ ମୋ ପ୍ରିୟାର ବାର୍ତ୍ତା କହି ମୋର ଉଦ୍ବେଗକୁ ନାଶ କର। ପବନ ଦ୍ୱାରା ବୃକ୍ଷମାନଙ୍କର ପଲ୍ଲବ ବା ପତ୍ର ଯେଉଁ ଦିଗକୁ ଚଳିଲା ଅର୍ଥାତ୍ ପତ୍ର ହଲିଲା, ଶ୍ରୀରାମ ଭାବିଲେ ବୋଧହୁଏ ପତ୍ର ହଲେଇ ବୃକ୍ଷମାନେ ସୀତା ଯାଇଥିବା ଦିଗକୁ ଠାରୁଛନ୍ତି। ଲକ୍ଷ୍ମଣଙ୍କୁ ଚାହିଁ ରାମ କହିଲେ, ସୁଦନ୍ତୀ ବା ଉତ୍ତମ ଦନ୍ତରେ ଶୋଭିତା ତଥା ସୁଦନ୍ତୀ ବା ଉତ୍ତମ ଗଜଗମନା ସୀତାଙ୍କୁ କିଏ ବଳ ପ୍ରୟୋଗ କରି ଚନ୍ଦନ ବା ରଥରେ ବସେଇ ନେଇଯାଇଛି? ସାଗରର ବାରିରାଶି ମଧ୍ୟରେ ବହିତ୍ର ବା ବୋଇତ କଟେଇ ଧନ ହରିନେଲା ଭଳି ସେ ମୋ ସୁଖକୁ ଜୁର କରି ନଷ୍ଟ କରି ସୀତାଙ୍କୁ ହରଣ କରିଛି। ବୋଇତ ଯିବା ପରେ ବାଣିଜ୍ୟ ବିହୁନେ ଜୀବନ ଗଲା ଭଳି ମୋର ଅବସ୍ଥା ସେଭଳି ହୋଇଗଲା। ଦୈହିକ ସମ୍ପର୍କର ସ୍ଥୂଳ ସୁଖ ତଥା ସେଥିରୁ ଜାତ ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି ମୋ ମନର ଅନୁରୂପ ଥିଲା। ଆଜି ମୁଁ ବଞ୍ଚିତ। ଝିଲିକା ବା ଝିଙ୍କାରୀ ସ୍ୱନରେ ପୁଣି ରାମଙ୍କର ମାନସ ବିଭଳିତ ହେଲା। ମନେ ହେଲା ଯୋଷାମଣି ସୀତାର ନୂପୁରର ଶବ୍ଦ କାନ ପାଖରେ ବାଜୁଛି। ଚାପ ପାଣି ଅର୍ଥାତ୍ କରରେ ଧନୁ ଧରିଥିବା ରାମ ଆଗକୁ ଯାଇ ଭଙ୍ଗା ରଥ ଦେଖିଲେ। ପ୍ରଭୁ ମନେ କଲେ ବୋଧହୁଏ ଶୁଭ ହେବ, ରଥ ଭାଙ୍ଗିବାରୁ ବାମା ଚୋର ବୋଧହୁଏ ଚାଲି ଚାଲି ଯାଉଛି। କହିଲେ ରସସିନ୍ଧୁ, ରସା ବା ପୃଥିବୀର ଭୂଷା ସୀତା ସହ ଓଜନରେ ଲଘୁ ହୋଇ ଚନ୍ଦ୍ର ଉପରକୁ ଉଠି ଆକାଶରେ ରହିଯାଇଛି। ବ୍ରହ୍ମା ଯେଉଁ ପଦ୍ମରୁ ଜାତ ତାର ଗର୍ବ ପାଦରେ ଦଳିଛନ୍ତି ସୀତା। ସିଂହକଟିଠାରୁ ଅଧିକ ସରୁକଟି ତୋ ଶରୀରର ଶୋଭା ସ୍ୱରୂପ। ରାମ ଏଇଭଳି କହି କହି ଯାଉଥିବା ସମୟରେ ତାଙ୍କର ସ୍ୱର ଶୁଣି ଜଟାୟୁ ପକ୍ଷୀ ଚେତନା ପାଇ ଉଠିଲା ଏବଂ କହିଲା, ହେ କୋଦଣ୍ଡଧାରୀ, ରାବଣ ସୀତାଙ୍କୁ ନେଇ

ଲଙ୍କା ଚାଲିଗଲା ବେଳେ ମୁଁ ତାହା ସହ ଯୁଦ୍ଧ କରି ତା ରଥକୁ ଭାଙ୍ଗିଛି। ଦକ୍ଷିଣ ଦିଗକୁ ଯାଇ ବିଂଶକର ରାବଣକୁ ବଦ୍ଧ କର କହି ପ୍ରାଣ ବିସର୍ଜନ ଦେଇ ଜଟାୟୁ ଦିବ୍ୟ ରୂପ ପାଇଲା ଓ ପ୍ରଭୁଙ୍କୁ ସ୍ତୁତି କଲା। ସେ ବିମଳ ବା ମୁକ୍ତ ହୋଇ ପରମଗତି ଲାଭ କଲା। ନିଜ ରାଜପରିବାରର ଅନୁଭୂତିରୁ ଉପେନ୍ଦ୍ର ଭଞ୍ଜ କହିଲେ, ପ୍ରେତକ୍ରିୟା କରିବା ପାଇଁ ରାଜା ଜଣେ ବିପ୍ରକୁ ପୋଷ୍ୟପୁତ୍ର କରନ୍ତି, ଜ୍ୟେଷ୍ଠ ରାଜା ହୁଏ। ବିପ୍ର ପୋଷ୍ୟପୁତ୍ର ମୁଖାଗ୍ନି ଦେଲା ଭଳି ଇନ୍ଦ୍ରର ପୂଜ୍ୟ ପ୍ରଭୁ ରାମଚନ୍ଦ୍ର ଜଟାୟୁର ପ୍ରେତକ୍ରିୟା କଲେ। କଳିନ୍ଦ ପର୍ବତରୁ କାଳିନ୍ଦୀ ନଦୀ ବହିଲା ଭଳି କାନ୍ଦି କାନ୍ଦି ଗଲେ ପ୍ରଭୁ, ବକ୍ଷ ତିନ୍ତିଗଲା ଅଶ୍ରୁଜଳରେ। ଏଇଠି ଶେଷ ହେଉଛି କାବ୍ୟର 25 ଛାନ୍ଦ।

ୟେସୁଦାସ କଣ୍ଠରେ ଆସନ୍ତୁ ଶୁଣିବା ଚିତ୍ଚୋର କଥାଚିତ୍ରରୁ। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ। କଥାଚିତ୍ର ଚିତ୍ଚୋର।

ୟେସୁଦାସଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଚିତ୍ଚୋର କଥାଚିତ୍ରରୁ। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ରବୀନ୍ଦ୍ର ଜୈନ। କଥାଚିତ୍ର ଚିତ୍ଚୋର।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ଶର୍ମିଲି କଥାଚିତ୍ରରୁ। ନିରଜଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ। କଥାଚିତ୍ର ଶର୍ମିଲି।

ଶୁଣିଛନ୍ତି ୟାଦୋଂ କି ବାରାତ୍ କଥାଚିତ୍ରରୁ ଆଶା ଭୋସଲେ ଏବଂ ମହମ୍ମଦ ରଫି ଗାଇଥିବା ଗୀତଟି। ଗୀତ ରଚନା ମଜରୁହ ସୁଲତାନପୁରୀ, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମା। କଥାଚିତ୍ର ୟାଦୋଂ କି ବାରାତ୍।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ସୁନୟନା କଥାଚିତ୍ରରୁ। କଣ୍ଠଶିଳ୍ପୀ ୟେସୁ ଦାସ। ସ୍ୱଗୀତ ରଚନାରେ ସ୍ୱର ସଂଯୋଜନା କରିଛନ୍ତି ରବୀନ୍ଦ୍ର ଜୈନ। କଥାଚିତ୍ର।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଲଭ୍ ୟୁ ହମେସା କଥାଚିତ୍ରରୁ ଶୁଣନ୍ତୁ ହ୍ୟୁମାନ ସାଗର ଏବଂ ଇରା ମହାନ୍ତି ଗାଇଥିବା ଗୀତଟି।

ରାଜା ହାସନ ଏବଂ ତପୁ ମିଶ୍ରଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ଅରୁଣ ମନ୍ତ୍ରୀଙ୍କ ରଚିତ ଗୀତଟି। ଲେଖିଛି ନାଦର କଥାଚିତ୍ରର ଗୀତଟିକୁ ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାସ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କେହି ନୁହେଁ କାହାର କଥାଚିତ୍ରରୁ ନେଇଛୁ ପରବର୍ତ୍ତୀ ଗୀତଟି। ଯୁଗଳ କଣ୍ଠରେ ଗାଇଛନ୍ତି ବିଶ୍ୱସ୍ୱରୂପ ମହାପାତ୍ର ଏବଂ ଅସୀମା ପଣ୍ଡା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱସ୍ୱରୂପ ମହାପାତ୍ର।

0: କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଯେଉଁଠି ତୁ ସେଇଠି ମୁଁ କଥାଚିତ୍ରରୁ ବାପୁ ଗୋସ୍ୱାମୀଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଜାଭେଦ ଅଲି ସ୍ୱର ସଂଯୋଜନ ବୈଦ୍ୟନାଥ ଦାସ
1: You ready? DJ. DJ.

ଗୀତଟି ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ରଗୁଡ଼ିକ ଥିଲା ଲଭ୍ ୟୁ ହମେସା, ଲେଖିଛି ନାତର, ମୁଁ, କେହି ନୁହେଁ କାହାର, ଜବରଦସ୍ତ ପ୍ରେମିକ ଏବଂ ଯେଉଁଠି ତୁ ସେଇଠି ମୁଁ। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

শ্রোতা বন্ধু, ନିର୍ମାଣ ଆଉ ବିନାଶ ପରସ୍ପର ବିରୋଧୀ ହୋଇ ମଧ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି ଯୋଡ଼ି ହୋଇ ରୁହନ୍ତି। ଏମାନଙ୍କୁ ଅଲଗା କରିହେବ ନାହିଁ। ଯେଉଁଠି ନିର୍ମାଣ ହୁଏ ସେଠାରେ ବିନାଶ ମଧ୍ୟ ଅବଶ୍ୟ ହୋଇଥାଏ। ନିର୍ମାଣ ଆଉ ବିନାଶ ଦୁହେଁ ସାଙ୍ଗ ହୋଇ ଚାଲନ୍ତି। ଏଠାରେ ଆମେ ବସନ୍ତ ଋତୁ ଓ ପତ୍ରଝଡ଼ାର ଉଦାହରଣ ଦେଇପାରିବା। ଗୋଟିଏ ପଟେ ପତ୍ରଝଡ଼ା ବୃକ୍ଷରୁ ପତ୍ର ଏବଂ ଫୁଲ ତଳେ ପଡ଼ି ବୃକ୍ଷକୁ ଥୁଣ୍ଟା କରିଦିଅନ୍ତି, ଅନ୍ୟପଟେ ବସନ୍ତ ଋତୁ ଚାରିଆଡ଼େ ସବୁଜମୟ ସୁଗନ୍ଧ ନେଇ ଆସିଥାଏ। ଅର୍ଥାତ୍ ନିର୍ମାଣ ଗୋଟିଏ ରଚନାତ୍ମକ ଆଉ ସମୟ ନେବା ପ୍ରକ୍ରିୟା, ଯାହା ନୂଆ ବସ୍ତୁକୁ ବନେଇଥାଏ। ଅନ୍ୟପଟେ ବିନାଶ ଗୋଟିଏ ଶୀଘ୍ର ଘଟିବାବାଲା ନକାରାତ୍ମକ ପ୍ରକ୍ରିୟା, ଯାହା ଅବସ୍ଥିତ ସଂରଚନାକୁ ନଷ୍ଟ କରିଦିଏ। ନିର୍ମାଣର ଉଦ୍ଦେଶ୍ୟ ବିକାଶ ଆଉ ବିନାଶର ଉଦ୍ଦେଶ୍ୟ ପରିଣାମ ସମାପ୍ତି। ସେଥିପାଇଁ ଏହି ସଂସାରକୁ ମରଣଧର୍ମୀ କୁହାଯାଏ। ଏହାର ଅର୍ଥ ଯେଉଁ ଚରାଚର ଜୀବ ଏହି ଦୁନିଆକୁ ଆସିଥାଏ ତାହାର ମୃତ୍ୟୁ ସୁନିଶ୍ଚିତ। ତାର ଚାହିଁବା କିମ୍ବା ନ ଚାହିଁବା କୌଣସି ମାନେ ନାହିଁ। ତାକୁ ଏହି ଧରାରୁ ଯିବାକୁ ହୋଇଥାଏ। ତା ପାଖରେ କୌଣସି ବିକଳ୍ପ ନଥାଏ। ସବୁଦିନ ପାଇଁ କିଏ ଏଠାରେ ରହିପାରିବେନି। ନିର୍ମାଣର ଉଦ୍ଦେଶ୍ୟ ସୃଜନ, ଯୋଜନା ଆଉ ବୃଦ୍ଧି କରିବା। ନିର୍ମାଣ ସକାରାତ୍ମକ ହୋଇଥାଏ, ଯାହା ସଂରଚନାର ନିର୍ମାଣ କରିଥାଏ। ବିନାଶର ଉଦ୍ଦେଶ୍ୟ ପ୍ରାୟ ବସ୍ତୁକୁ ନଷ୍ଟ କରିବା ଅଥବା ଉର୍ଜାକୁ ନଷ୍ଟ କରିବା ହୋଇଥାଏ। ତାହା ବିନାଶକାରୀ ଆଉ ନକାରାତ୍ମକ ହୋଇଥାଏ, ଯିଏ ସଂରଚନାର ବିନାଶ କରିଥାଏ। ବୀଜରୁ ବୃକ୍ଷ ହୋଇ ରୂପ ପରିବର୍ତ୍ତନ ହୋଇଥାଏ, ତାକୁ ନିର୍ମାଣ କୁହାଯାଏ। କିନ୍ତୁ ବୃକ୍ଷକୁ କାଟି ସେଥିରେ ନିଜର ଆବଶ୍ୟକତା ଅଥବା ଆକର୍ଷକ ବସ୍ତୁ ବନାଇବା ନିର୍ମାଣ କୁହାଯାଏ। ସେହି କାଷ୍ଠକୁ ନଷ୍ଟ କରିଦେବା କିମ୍ବା ଇନ୍ଧନ ରୂପେ ତାହାର ପ୍ରୟୋଗ କରିବା ହିଁ ବିନାଶ କୁହାଯାଏ। ଏହି ଚରାଚର ଜଗତରେ ସେହି ପ୍ରଭୁଙ୍କ ରଚନା ବା ନିର୍ମାଣ ଅଟେ। ଯେତେବେଳେ ବି ପ୍ରାକୃତିକ ବିନାଶ ଆସିଥାଏ ସେତେବେଳେ ସେ ସ୍ଥାନେ ସ୍ଥାନେ ବିନାଶର ତାଣ୍ଡବ କରିଥାନ୍ତି। ଚାରିଆଡ଼େ ଖାଲି ତ୍ରାହି ତ୍ରାହି ସ୍ୱର ଶୁଭିଥାଏ। ସେ କୌଣସି ଚରାଚର ଜୀବଙ୍କ ପକ୍ଷପାତ କରନ୍ତି ନାହିଁ। ସମସ୍ତଙ୍କ ଉପରେ ସେହି ପ୍ରଭାବ ପଡ଼ିଥାଏ। କୌଣସି ନିର୍ମାଣ ବର୍ଷେରୁ ଅଧିକ ସମୟ ଲାଗିଥାଏ, କିନ୍ତୁ ତା'ର ବିନାଶ କରିବାରେ ଅଧିକ ସମୟ ଲାଗେ ନାହିଁ। ଯେମିତି ଗୋଟିଏ ବହୁତଳ ଭବନ ବନାଇବା ପାଇଁ ବର୍ଷ ବର୍ଷ ସମୟ ଲାଗେ, କିନ୍ତୁ ତାକୁ ଭାଙ୍ଗିବା ପାଇଁ କିଛି ଦିନ ଲାଗିଥାଏ। ନିର୍ମାଣ କରିବା ବହୁତ କଠିନ ଆଉ ବିଧ୍ୱଂସ କରିବା ଅପେକ୍ଷାକୃତ ବହୁତ ସରଳ ହୋଇଥାଏ। ମନୁଷ୍ୟକୁ ସର୍ବଦା ନିର୍ମାଣ କାର୍ଯ୍ୟ କରିବା ଦରକାର, ଯାହା ଦେଶ, ଧର୍ମ, ସମାଜ ଆଉ ପରିବାର ପାଇଁ ଉପଯୋଗୀ ହେବ। ତାକୁ ଭଙ୍ଗାରୁଜାର ସବୁ ଜଟିଳତା ଠାରୁ ଯଥା ସମ୍ଭବ ଦୂରରେ ରହିବା ଆବଶ୍ୟକ। ନିର୍ମାଣ ସଦା ସର୍ବଦା ଶ୍ରେୟସ୍କର ହୋଇଥାଏ। ବିନାଶ ଆଡ଼କୁ ପାଦ ବଢ଼ାଇବା ପତନର କାରଣ ହୋଇଥାଏ।

ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକାର ପରିସରକୁ। କାର୍ଯ୍ୟକ୍ରମଟି ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ମଣିଷା ଋତୁ ନୁହେଁ ହେଲେ ବଦଳି ଯାଉଛି। କଥାଟି ଶୁଣିଲେ ମନ ଭାରି ବ୍ୟଥିତ ହୋଇପଡ଼େ। ଜାଣିବାକୁ ଇଚ୍ଛା ହୁଏ ସେଥିରେ ଲୁଚି ରହିଥିବା ଗଭୀର ମନର ତତ୍ତ୍ୱକୁ। ଋତୁମାନେ ପ୍ରକୃତିର ଏକ ନିୟମିତ ଚକ୍ର ସହିତ ଆସନ୍ତି ଓ ଚାଲିଯାଆନ୍ତି। ଋତୁର ପରିବର୍ତ୍ତନ ଏକ ନିୟମିତ ଏବଂ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା। ଗ୍ରୀଷ୍ମ ପରେ ବର୍ଷା ଏଭଳି ଚକ୍ର ଚାଲିଥାଏ, କିନ୍ତୁ ମଣିଷର ମନ ଏପରି ନିୟମିତ ନୁହଁ। ମଣିଷ ମନର ଭାବନା, ଚିନ୍ତାଧାରା ଓ ବ୍ୟବହାର ନିଜ ଅନୁସାରେ ବଦଳିଥାଏ। ମଣିଷ ମନର ଭାବନା ଶିକ୍ଷା, ଦୀକ୍ଷା, ସଂସ୍କାର, ସ୍ନେହ, ଶ୍ରଦ୍ଧା ଅନେକ କିଛି ପାଇଛି। ତେଣୁ ସଂସାରର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ବାପା ମାଆଙ୍କ ପାଖକୁ ଦୂରେଇବା ପୂର୍ବରୁ ଶହେଥର

ଚିନ୍ତା କରିବା ଉଚିତ। ପ୍ରତ୍ୟେକ ପୁଅଙ୍କୁ ବାପା ମା ମାନେ ଭବିଷ୍ୟତର ସାହାରା ମାନିବା ସ୍ୱାଭାବିକ, କିନ୍ତୁ ପୁଅମାନଙ୍କର କାର୍ଯ୍ୟଧାରା ଦିନକୁ ଦିନ ଅତିଷ୍ଠ ହେଉଛି। ମାନବିକତା ହଜାଇବା ସହ ଅବିବେକତା ପଣକୁ ଆବରି ବସୁଛନ୍ତି। ଆମ ସମାଜରେ ମଣିଷର ପ୍ରକୃତି ଓ କାର୍ଯ୍ୟଶୈଳୀ ବଦଳିବା ପାଇଁ କିଛିଟା କାରଣ ମଧ୍ୟ ଦାୟୀ ହୋଇପାରେ, ଯେମିତିକି ସମୟ, ପରିସ୍ଥିତି ଏବଂ ପରିବେଶ। ଛୋଟ ଶିଶୁଟିକୁ ଯେଉଁ ଅନୁଭବ ଭାବନାକୁ ନେଇ ଆଶା ରଖାଯାଇଥାଏ, ପରବର୍ତ୍ତୀ ସମୟରେ ପୂର୍ବ ବ୍ୟବହାରଠୁ ବ୍ୟତିକ୍ରମ ଦେଖାଯାଏ। ସେତେବେଳେ ସମ୍ପର୍କ ମଧ୍ୟ ମଣିଷର ପରିବର୍ତ୍ତନ ଆଣେ। ବନ୍ଧୁ, ପରିବାର, ସମାଜ ଯାହା ଚିନ୍ତାଧାରାକୁ ପ୍ରଭାବିତ କରିଛି, ଭଲ ସମ୍ପତ୍ତି ମଣିଷକୁ ଭଲ ପଥରେ ନେଇଯାଏ, ଭଲ ସଙ୍ଗତି ମଣିଷକୁ ଭଲ ପଥକୁ ନେଇଯାଏ, ଖରାପ ସଙ୍ଗତି ଭ୍ରମିତ କରେ। ସମ୍ପର୍କର ପ୍ରଭାବରେ ମଣିଷର ବ୍ୟବହାର ଏବଂ ମନୋଭାବ ମଧ୍ୟ ବଦଳିଯାଏ। ମଣିଷର ପରିବର୍ତ୍ତନ ଅନ୍ୟମାନଙ୍କୁ ଦୁଃଖ ଦେଇଥାଏ। ଯଦି ଦୂର ହୋଇଯାଏ, ଅନ୍ୟର ହୃଦୟକୁ ଆଘାତ ହୁଏ। ସମ୍ପର୍କରେ ହୃଦୟ ଭାଙ୍ଗିବାର ଯନ୍ତ୍ରଣା ଗଭୀର ସତ୍ୟ କାଚ ପରି ଦୃଶ୍ୟମାନ, ଆଘାତ ପାଇଲେ ଭାଙ୍ଗିଯାଏ। ଯାହାର ଧ୍ୱନି ସମସ୍ତେ ଶୁଣିପାରନ୍ତି, କିନ୍ତୁ ହୃଦୟ ଅଦୃଶ୍ୟ ଭାଙ୍ଗିବା ଶବ୍ଦହୀନ, ତାହାର ବେଦନା ଅପରିମିତ। ବେଳେବେଳେ ହୃଦୟ ଭାଙ୍ଗିବା ମଣିଷ ଶକ୍ତିଶାଳୀ ଓ ସତର୍କ କରେ, ଜୀବନର ମୂଲ୍ୟ ବୁଝାଏ। ଆଧୁନିକତା ଆଜି ସମାଜରେ ଦ୍ରୁତ ପରିବର୍ତ୍ତନର ସ୍ପଷ୍ଟ ଚିତ୍ର। ବିଜ୍ଞାନ ଓ ପ୍ରଯୁକ୍ତିର ଉନ୍ନତି ମାନବ ଭାବନାକୁ ସହଜ ସୁବିଧାଜନକ କରିଛି, କିନ୍ତୁ ଆଧୁନିକତା ସହିତ କିଛି ଚ୍ୟାଲେଞ୍ଜ ମଧ୍ୟ ଆସିଛି, ଯେମିତିକି ମାନସିକ ଚାପ, ପାରମ୍ପରିକ ମୂଲ୍ୟବୋଧର ହ୍ରାସ। ଏହି ସ୍ମୃତିରେ ଆମ ଉନ୍ନତିକୁ ଗ୍ରହଣ କରିବା ସହ ଆମ ସଂସ୍କୃତିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବା ଜରୁରୀ। ଆଜିର ପୁଅମାନେ ଚିନ୍ତା କରିବା ଉଚିତ, ନିଜ ଖୁସି ପାଇଁ ଜନ୍ମିତ ପିତାମାତାଙ୍କୁ ଏକାକୀ ଛାଡ଼ିଯିବା ଆଉ ତାଙ୍କ ମନରେ ଦୁଃଖ ଦେବା ଉଚିତ ନୁହେଁ। ବୃଦ୍ଧାବସ୍ଥା ଗୋଟିଏ ଏପରି ସମୟ ଯାହାକି ସେମାନେ ଅନ୍ୟର ଆଶ୍ରାକୁ ଚାତକ ପରି ଅନାଇଥାନ୍ତି। ଏକଥାକୁ ପୁଅବୋହୂ ହିସାବରେ ଭାବିବା ଦରକାର। ସ୍ନେହପୂର୍ଣ୍ଣ କଥା ଦୁଇପଦ, ଭଲ ବ୍ୟବହାର ସେମାନଙ୍କୁ ପ୍ରଭାବିତ କରେ। ଯଦି ସତର୍କ ନ ହେବା, ଆମ ଅଜାଣତରେ କେତେ ହୃଦୟ ଭାଙ୍ଗି ଟୁକୁରା ହୋଇଯିବ ତାହାର ହିସାବ ନାହିଁ। ପରିବର୍ତ୍ତନ ଜୀବନକୁ ନୂତନ ଦିଗ ଦେଇଥାଏ। ଜଣେ ଅଜ୍ଞାନ ମଣିଷ ଶିକ୍ଷା ଦ୍ୱାରା ଜ୍ଞାନୀ ହୋଇପାରେ, ଏକ ଦୁର୍ବଳ ମଣିଷ ପ୍ରୟାସ ଦ୍ୱାରା ଶକ୍ତିଶାଳୀ ହୁଏ। ଏପରି କ୍ଷେତ୍ରରେ ପରିବର୍ତ୍ତନ ମଣିଷକୁ ଉନ୍ନତିର ପଥରେ ନେଇଯାଏ। ମଣିଷ ଋତୁ ନୁହେଁ, ବଦଳିଯାଏ। ମଣିଷର ପରିବର୍ତ୍ତନ ଆବଶ୍ୟକ ନିଷ୍ପତ୍ତି ନିଜ ଉପରେ ନିର୍ଭର କରେ। ଆମେ କେମିତି ବଦଳିବାକୁ ଚାହୁଁଛୁ, ଯଦି ଆମେ ଭଲ ପଥକୁ ବାଛିବା, ପରିବର୍ତ୍ତନ ସଫଳତା ଆଉ ସୁଖ ଆଣିଦେବ, ନଚେତ୍ ପରିବର୍ତ୍ତନ ଦୁଃଖ ଆଉ ଅସଫଳତାର ଦିଗକୁ ନେଇଯିବ। ସମୟ ହେଉଛି ସବୁଠାରୁ ବଡ଼ ବଳବାନ। ନୂଆ ଆଶା, ନୂଆ ସ୍ୱପ୍ନ ସହିତ ଆଗକୁ ବଢ଼ିବା। କାର୍ଯ୍ୟ କରିବା ସହଜ ନୁହେଁ, କିନ୍ତୁ ଏହା ସମ୍ଭବ। ପ୍ରତ୍ୟେକ ମଣିଷର ହୃଦୟ ବଡ଼ କୋମଳ, ଏହାକୁ ସମ୍ଭାଳିବା ଆମର ଦାୟିତ୍ୱ। ଆମେ ଯଦି ପ୍ରେମ, ସମ୍ମାନ, ସହାନୁଭୂତି ସହିତ ଜୀବନ ବିତାଇବା, ତେବେ ଆମେ ନିଜର ଓ ଅନ୍ୟମାନଙ୍କର ହୃଦୟକୁ ସୁରକ୍ଷିତ ରଖିପାରିବା, ସମାଜରେ ସମ୍ମାନ ଆଉ ଆଶୀର୍ବାଦ ସହ ସମୟ ବିତାଇ ପାରିବା।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଖରାଦିନେ ପନିପରିବା ବା ଫଳଗୁଡ଼ିକ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ। ବଜାରରୁ କିଣି ଆଣିବାର କିଛି ସମୟ ମଧ୍ୟରେ ସେସବୁ ଶୁଖିଯାଏ ନହେଲେ ପଚିଯାଏ। ପ୍ରଚଣ୍ଡ ଗରମ ଏବଂ ଅତିରିକ୍ତ ଆର୍ଦ୍ରତା କାରଣରୁ ପରିବାର ପୁଷ୍ଟିଗୁଣ ନଷ୍ଟ ହୋଇଯାଏ। ଫ୍ରିଜ୍ରେ ରଖିଲେ ବି ତାହା ସତେଜ ହୋଇ ରହିନଥାଏ। ପ୍ରକୃତରେ ଗରମ ଦିନେ ପରିବା ବା ଫଳ ସଂରକ୍ଷଣ କରିବାର ନିର୍ଦ୍ଦିଷ୍ଟ ନିୟମ ଅଛି। ବଜାରରୁ କଞ୍ଚା ପନିପରିବା କିଣି ଫ୍ରିଜ୍ରେ ରଖିଲେ ମଧ୍ୟ ସେଗୁଡ଼ିକ ନଷ୍ଟ ହୋଇଯାଏ। ଗରମ ଦିନରେ ପନିପରିବା କିଭଳି ସଂରକ୍ଷଣ କରିବାକୁ ହୁଏ ଆସନ୍ତୁ ଏ ବିଷୟରେ କିଛି ଜାଣିବା। ଘରକୁ ସବୁଜ ପନିପରିବା ପାଚିଲା ଫଳ ଆଣିବା ପରେ ତାକୁ ପ୍ରଥମେ ଟ୍ୟାପ୍ ପାଣିରେ ଧୋଇବା ଆବଶ୍ୟକ। ଲୁଣ ପାଣିରେ କିଛି ସମୟ ପରିବାକୁ ବତୁରାଇ ରଖିବା ପରେ ଧୁଆଯାଇ ଫ୍ରିଜ୍ରେ ରଖାଯାଏ, ତାହେଲେ ଆହୁରି ଭଲ। ସଂରକ୍ଷଣ କରିବା ଆଗରୁ ପରିବାରୁ ଅତିରିକ୍ତ ପାଣି ପୋଛି ଫ୍ରିଜ୍ରେ ରଖିବାକୁ ହେବ। ପରିବା ବା ଫଳରେ ପାଣି ଲାଗି ରହିଲେ ବ୍ୟାକ୍ଟେରିଆ ବା କବକ ସଂକ୍ରମଣ ଦ୍ରୁତ ହୋଇଥାଏ, ଏହାଦ୍ୱାରା ପରିବା ଶୀଘ୍ର ପଚି ସଢ଼ି ଯାଇଥାଏ। ପରିବା ଧୋଇବା ପରେ ଜରିବା ପଲିଥିନ୍ ବ୍ୟାଗ୍ ବଦଳରେ ପେପର ଟାୱଲ, ସୂତା କପଡ଼ା ବା ଏୟାର୍ ଟାଇଟ୍ କଣ୍ଟେନର୍ରେ ରଖିବା ଭଲ। ପେପର ଟାୱଲ

ଲାଗିବାରୁ ଅତିରିକ୍ତ ପାଣି ଶୋଷି ନେଇଥାଏ। ଫଳତଃ ପରିବା ବା ଶାଗ ଶୀଘ୍ର ପଚିଯାଏ ନାହିଁ କିମ୍ବା ସେଥିରେ ପୋକ ଲାଗିବାର ଭୟ ନଥାଏ। ଅନେକ ଲୋକ ପରିବା କିଣିବା ପରେ ତାକୁ ପ୍ଲାଷ୍ଟିକ୍ ଜରିରେ ଭରି ଫ୍ରିଜ୍ରେ ରଖନ୍ତି, କିନ୍ତୁ ପ୍ରକୃତରେ ପବନ ଚଳାଚଳ କରୁଥିବା ଏମିତି ଏକ ବ୍ୟାଗ୍ରେ ପନିପରିବା ରଖିବା ଉଚିତ ଯାହା ଦୀର୍ଘଦିନ ଯାଏଁ ସତେଜ ରହିପାରିବ। ସବୁ ପନିପରିବା ଗୋଟିଏ ବ୍ୟାଗ୍ରେ ରଖିବା ମଧ୍ୟ ଉଚିତ ନୁହେଁ। ସେଓ କଦଳୀ ଭଳି କିଛି ଫଳରୁ ଏଥିଲିନ୍ ଗ୍ୟାସ୍ ନିର୍ଗତ ହୁଏ ଯାହା ବାୟୁ ସଂସ୍ପର୍ଶରେ ଆସି ଶୀଘ୍ର ପଚନ କରାଏ। ଏହି ଫଳଗୁଡ଼ିକୁ ପରିବା ସହିତ ମିଶାଇ ରଖିବା ଠିକ୍ ନୁହେଁ। ସବୁଠାରୁ ମୂଳ କଥା ହେଲା ଶ୍ରୋତାବନ୍ଧୁ ସ୍ୱାସ୍ଥ୍ୟର ଯତ୍ନ। ତେଣୁ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ହେଲେ, ସତେଜ ପରିବା ଖାଇବାକୁ ହେଲେ ତଥା ପରିବା ଫଳ ଆଦିକୁ ନଷ୍ଟ ନହେବାକୁ ଦେବାକୁ ହେଲେ ଏଭଳି କିଛି ଉପକାରୀ ପଦକ୍ଷେପ ପ୍ରତି ନିଶ୍ଚୟ ଧ୍ୟାନ ଦେବାକୁ ହେବ।

କଳାହାଣ୍ଡି ଜିଲ୍ଲାର ଲୋକଗୀତ ଅତି ବିସ୍ତୃତ। ଏହା ମୁଖ୍ୟତଃ ଦୁଇଟି ଧାରାରେ ପ୍ରବାହିତ। ନୃତ୍ୟାଶ୍ରୟୀ ବା ଯେଉଁଠି ପାଦ ନାଚେ, ଏବଂ ଅନୃତ୍ୟାଶ୍ରୟୀ ଯେଉଁଠି କେବଳ ସ୍ୱର ଗୁଞ୍ଜରିତ ହୁଏ। କର୍ମମୟ ଜୀବନର କ୍ଲାନ୍ତିକୁ ଦୂର କରିବା ପାଇଁ ଏହି ଗୀତଗୁଡ଼ିକ ଶ୍ରମଭିତ୍ତିକ, କ୍ରୀଡ଼ାଭିତ୍ତିକ ଏବଂ ଅବସର ବିନୋଦନର ସର୍ବଶ୍ରେଷ୍ଠ ମାଧ୍ୟମ ସାଜିଛି। ଏହି ମାଟିର ଋତୁଚକ୍ର ଓ ସାମାଜିକ ପରମ୍ପରା ଭିତରୁ ଜନ୍ମ ନେଇଛନ୍ତି ଅସଂଖ୍ୟ ଗୀତର ଶୈଳୀ। ଉତ୍ସବ ଏବଂ ନୃତ୍ୟର ଶୈଳୀ ସ୍ୱରରେ ଡାଲଖାଇ, ରସରକେଲି, ଜାଇଫୁଲ, ମାଇଲା ଜଡ଼, ହୁମା ବୌଲି, ବାଙ୍ଗରି, ଛିଲା ଲାଲାଇ, ସଜନୀ, ଚପ୍ କରାଟି, ନିଆଳି ମଲି, ଧୁକେଲି, ଭମ୍ରା, ଲହକି ଏବଂ ଲେଲେ ଲହରୀ। ସେହିପରି ଆଧ୍ୟାତ୍ମିକ ଏବଂ ପାରମ୍ପରିକରେ କର୍ମା, ବରିଆ, ଘୁମୁରା ଏବଂ ଥାପ। ଶ୍ରମ ଆଉ ଜୀବନର ସଂଗ୍ରାମରେ ହଳିଆ ଗୀତ, ଶଗଡ଼ିଆ ଗୀତ, ଧାନ ମଡ଼େ ନାଉ, ପଲାରୁଆ, ଭାବ ବିହୁଳ ଅନୁଭୂତିରେ କାନ୍ଦେନ ଗୀତ, ବିଦାୟକାଳୀନ କାନ୍ଦଣା ଏବଂ ଛୁଆ ଭୁର୍ତ୍ତା ଅର୍ଥାତ୍ ଶିଶୁ ମନୋରଞ୍ଜନର ଗୀତ। ଏସବୁ ଗୀତରେ କେବଳ ସୁର ନଥାଏ, ବ୍ୟକ୍ତିଗତ

ସୁଖ ଦୁଃଖ ଆଶା ନିରାଶା ସମାଜର କଟକଣା ଏବଂ ଜୀବନର ବାସ୍ତବ ଯନ୍ତ୍ରଣା ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲୋକଗୀତର ସୃଜନ ପ୍ରକ୍ରିୟାରେ ନାରୀ ସ୍ରଷ୍ଟାଙ୍କ ଭୂମିକା ଏବଂ ଆଧିକ୍ୟ ବେଶୀ ଅନୁଭବ ହୁଏ, ଯାହା ମାତୃଶକ୍ତିର ଭାବ ପ୍ରବଣତାକୁ ଦର୍ଶାଏ। ଆଧୁନିକତା ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଏବଂ ଡିଜିଟାଲ ଚାକଚକ୍ୟ ଭିତରେ ଆମର ଏହି ଅମୂଲ୍ୟ ଲୋକଗୀତଗୁଡ଼ିକ ଧୀରେ ଧୀରେ ତା'ର ମୂଳ ସ୍ୱର ହରାଇବାକୁ ବସୁଛନ୍ତି। କଳାହାଣ୍ଡି ଆଦିବାସୀ ସଂସ୍କୃତିର ମହାର୍ଘ୍ୟ ବିଭବ ରୂପେ ପରିଚିତ ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ମୁଖ୍ୟତଃ ସାମାଜିକ ପ୍ରଥା, ପର୍ବପର୍ବାଣି, ବିବାହ ଏବଂ ଅବସର ବିନୋଦନ ଉପରେ ଆଧାରିତ। ଆଦିବାସୀ ଯୁବକ ଯୁବତୀମାନେ ଏସବୁ ଗୀତ ଗାନ କରି ଢୋଲ, ନିଶାନ, ମହୁରୀ, ମାଦଲ, ତାଳ, ଝାଞ୍ଜ, ଘୁନଘୁନିଆ, ସାରଙ୍ଗୀ, ତାସା ପ୍ରଭୃତି ବାଦର ତାଳେ ତାଳେ ନାଚିଥାନ୍ତି। ଏହି ନୃତ୍ୟ ଗୀତରେ ଗାୟକ ଗାୟିକାଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଏଭଳି ଗାୟକ ଗାୟିକାଙ୍କ ଗୀତଗୁଡ଼ିଆ ବା ଗୀତଗୁଡ଼େନ୍ କହିଥାନ୍ତି। ଲୋକଗୀତ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ଲୋକଗୀତ ବିକୃତ ହେଲେ ଆମ ସଂସ୍କୃତି ଆଉ ପରମ୍ପରା ଉଜ୍ଜୀବିତ ରହିପାରିବ ନାହିଁ।

ଶ୍ରୀଦେବନ୍ଧୁ ଜାଣିଛନ୍ତି କି, ପ୍ରାୟ ଲୋକ ଗରମ ଦିନେ ବାହାରୁ ଆସିବା ପରେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି। ତେଣିକି ସେ ଅଫିସ୍ ହେଉ କି ଘର, ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଏହା କରିଥାନ୍ତି। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। ଶରୀରର ତାପମାତ୍ରା ଅଧିକ ଥିବାବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏପରିକି ଅଚାନକ ଗରମରୁ ଥଣ୍ଡାକୁ ଆସିବା ଦ୍ୱାରା ହୃଦୟ ଗତିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥାଏ। ଏହି ଅଭ୍ୟାସ ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାଏ, ଯେପରିକି ପାଚନତନ୍ତ୍ରଜନିତ ସମସ୍ୟା। ଗରମରେ ଥଣ୍ଡା ପାଣି ପିଇବା ଦ୍ୱାରା ପାଚନକ୍ରିୟା ଧୀମା ହୋଇଚାଲେ, ପରେ ପେଟରେ ଯନ୍ତ୍ରଣା, ବଦହଜିମି, ବାନ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ଗଳା ଯନ୍ତ୍ରଣା, ଗରମ ଦିନେ ବାହାରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଏବଂ ଯନ୍ତ୍ରଣା ଆଦି ଦେଖାଦେଇଥାଏ। ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ। ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍ କମିଯାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡା କାଶ ପରି ସମସ୍ୟା ଉପୁଜିଥାଏ। ଅଧିକ ସମ୍ବେଦନଶୀଳ ଲୋକମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଜ୍ୱର ମଧ୍ୟ ହୋଇଥାଏ। ତେଣୁ ଖରାରୁ ଆସି ଅତ୍ୟଧିକ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ହିତକାରକ ନୁହେଁ। ଏହି କଥାକୁ ନିଶ୍ଚୟ ମନେ ରଖିବାକୁ ହେବ ଆମ ସମସ୍ତଙ୍କୁ।

ଜାଣିବା ଆଜିର ଦିନଟି କ'ଣ ପାଇଁ ମହତ୍ତ୍ୱପୂର୍ଣ୍ଣ, ଆଉ କ'ଣ ସବୁ ଘଟଣା ଘଟିଯାଇଥିଲା ଆଜିର ଦିନରେ। ଆଜି ହେଉଛି ମୋହରମ, ଇସଲାମିକ କ୍ୟାଲେଣ୍ଡରର ପ୍ରଥମ ମାସ ତଥା ଇସଲାମିକ ଧର୍ମାବଲମ୍ବୀମାନଙ୍କ ଚାରି ପବିତ୍ର ମାସମାନଙ୍କ ମଧ୍ୟରୁ ଗୋଟିଏ। ଏହି ମାସ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନର ଅମର ଗାଥାର ପ୍ରତୀକ ଅଟେ, ଯାହାକୁ ଅନ୍ୟାୟ ଏବଂ ଅତ୍ୟାଚାର ବିରୁଦ୍ଧରେ ସତ୍ୟର ମାର୍ଗ ଆପଣେଇବା ପ୍ରେରଣା ଦେଇଥାଏ। ଇରାକର କର୍ବଲା ପଡ଼ିଆରେ ଅତ୍ୟାଚାରୀ ଶାସକ ୟାଜିଦ୍ର ସେନା ଏବଂ ହଜରତ ଇମାମ ହୁସେନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଇମାମ ହୁସେନ ନିଜ ପରିବାର ଏବଂ ବାସ୍ତୁରୀ ସାଥୀଙ୍କ ସହ ଇସଲାମ, ନ୍ୟାୟ ଏବଂ ମାନବିକତାର ରକ୍ଷା ପାଇଁ ନିଜର ପ୍ରାଣର ବଳିଦାନ ଦେବାକୁ ସ୍ୱୀକାର କରିଥିଲେ, କିନ୍ତୁ ଅତ୍ୟାଚାରୀ ସମ୍ମୁଖରେ ମୁଣ୍ଡ ନୁଇଁବାକୁ ପସନ୍ଦ କରିନଥିଲେ। ଏହି ମୁହରମ ମାସର ଦଶମ ଦିନକୁ ଅସୁରା କହନ୍ତି, ଯାହାକୁ ସମସ୍ତ ଇସଲାମ ଧର୍ମାବଲମ୍ବୀମାନେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନନ୍ତି। ଶ୍ରୋତାବନ୍ଧୁ, ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ନିଶା ନିବାରଣ ଏବଂ ଚୋରା ଚାଲାଣ ନିବାରଣ ଦିବସ। ଲୋକଙ୍କ ନିଶାଯୁକ୍ତ ଦ୍ରବ୍ୟର ଦୁରୁପଯୋଗ ଏବଂ ଅବୈଧ ତସ୍କରୀ ବିରୁଦ୍ଧରେ ସଚେତନତା ସୃଷ୍ଟି ଏବଂ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ। ଆଜି ମଧ୍ୟ ହେଉଛି ବିଶ୍ୱ ଯାତନାରେ ପୀଡ଼ିତମାନଙ୍କ ସମର୍ଥନର ଅନ୍ତରାଷ୍ଟ୍ରୀୟ ଦିବସ। ଯାତନାର ଶିକାର ହୋଇଥିବା ଲୋକଙ୍କ ସମର୍ଥନରେ ଏକଜୁଟ ହେବା ଏବଂ ମାନବ ଅଧିକାରଗୁଡ଼ିକର ସୁରକ୍ଷା କରିବା ନିମନ୍ତେ ଏହି ଦିବସ ପାଳିତ ହୁଏ। ଆଜି ହେଉଛି କ୍ଷମା ଦିବସ, ପୁରୁଣା କଟୁକଥାଗୁଡ଼ିକୁ ଭୁଲିବା ଏବଂ ଆନ୍ତରିକ ଶାନ୍ତିକୁ ଗୁରୁତ୍ୱ ଦେବା ଉପଲକ୍ଷେ ଏହି ଦିବସ ପାଳିତ ହୁଏ। 1945 ମସିହା ଆଜିର ଦିନରେ ସେନ୍ ଫ୍ରାନ୍ସିସ୍କୋଠାରେ ସଂଯୁକ୍ତ ରାଷ୍ଟ୍ର ୟୁନାଇଟେଡ୍ ନେସନ୍ର ଚାର୍ଟରରେ 50ଟି ଦେଶ ହସ୍ତାକ୍ଷର କରି ଏକ ନୂତନ ମହତ୍ତ୍ୱପୂର୍ଣ୍ଣ ବୈଶ୍ୱିକ ସଂସ୍ଥାର ମୂଳଦୁଆ ସ୍ଥାପନ କରିଥିଲେ। 1498 ମସିହାରେ ଚୀନରେ ପ୍ରଥମ ଥର ବ୍ରିସିଲ, ଯାହା ଘୁଷୁରୀର କେଶ ଏବଂ ହାଡ଼ର ବ୍ୟବହାର କରି ଆଧୁନିକ ଟୁଥବ୍ରଶ ଆବିଷ୍କାର କରିଥିଲେ। 1992 ମସିହା ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିସ୍ତା ନଦୀ ଜଳବଣ୍ଟନ ଏବଂ 3 ବିଘା କରିଡ଼ରକୁ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା। 1874 ମସିହା ଜୁନ 26 ତାରିଖରେ ସାହୁ ମହାରାଜଙ୍କ ଜନ୍ମ। ସେ ଥିଲେ ମରାଠା ସାମ୍ରାଜ୍ୟର ଭୋଁସଲେ ରାଜବଂଶର ରାଜା ଏବଂ ଏକ ମହାନ ସମାଜ ସୁଧାରକ।

ସମୟର ଚକ କରି ଚାଲିଛି, ତାହା ଅଟକି ନାହିଁ କି ଅଟକିବ ନାହିଁ। ତେଣୁ ସମୟ ସହ ଆଉ ନ ଖେଳି ଅଟକିଯିବା ଅର୍ଥାତ୍ ଆଜିର କାର୍ଯ୍ୟକ୍ରମକୁ ବିରାମ ଦେବା। ଯିବା ପୂର୍ବରୁ କାର୍ଯ୍ୟକ୍ରମଟି କିପରି ଲାଗିଲା ସେ ସମ୍ପର୍କରେ ନିଶ୍ଚୟ ମତାମତ ଦେବେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 766001। ଆମକୁ ଫୋନ୍ ମାଧ୍ୟମରେ ମତାମତ ଦେବାର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 8895994143। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଉପସ୍ଥାପନାରେ ମୁଁ ଥିଲି ରୀନା। ନମସ୍କାର।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 12:00 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଆଦିବାସୀ ଗୀତକ୍ରମରେ ମାଦଲି ଗୀତ ପରିବେଷଣ କରିଛନ୍ତି ଜଗମାଲ ଝାଙ୍କର ଏବଂ ସାଥୀ।

ମୁରୁଗ ବୋଲି ଦେଉଛୁ ଠକି ଭାଜି ଶକ୍ତି ହେଉଛୁ ବିକି ତୁଇ ମୁରୁଗ ବୋଲି ଦେଉଛୁ ଠକି ଭାଜି ଶକ୍ତି ହେଉଛୁ ବିକି ପାଠ ପଢ଼ିଲେ ଜାଣନ୍ତୁ ଶିଖି ପାଠ ପଢ଼ିଲେ ଜାଣନ୍ତୁ ଶିଖି ଯେତେ

ଅନ୍ଧବିଶ୍ୱାସ କେ ଦେବୁ ଛାଡ଼ି ଆନୁତି କ୍ରିୟା କରି ଅନ୍ଧବିଶ୍ୱାସ କେ ଦେବୁ ଛାଡ଼ି ଲୋକନାଥ ବୋଲେ ଗୁନିଆର ପାଲେ ଆ ଲୋକନାଥ ବୋଲେ ଗୁନିଆର ପାଲେ ନାଇଁ ଧରବୁ।

ଶୁଣିଲେ ଆଦିବାସୀ ଗୀତ କ୍ରମରେ ମାଦଳୀ ଗୀତ ପରିବେଷଣ କରିଥିଲେ ଜଗମାଲ ଝାଙ୍କର ଏବଂ ସାଥୀ ଆକାଶବାଣୀ ଭବାନୀ ପାଟଣା। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା କରିଛନ୍ତି ଦିବାକର ନାୟକ।

0: ଜୁଲାଇ ଆର୍ ସେପ୍ଟେମ୍ବର ମାସନେ ଝିଟ୍ମା। ଏବେ ଆମେ ଜାନ୍ମା ଜାମ୍ ଗଛେ କେତେବେଳେ ଆରୁ କେତେକ ଲେଖା ପାନ୍ ଦେବାର କଥା। ଜାମ୍ ଗଛ ଖୁବ୍ ଦିନ ତକ୍ ବର୍ଷା ନେଇ ହେଲେ ବି ବଞ୍ଚିକରି ରହିସି। ମାତ୍ର ଛୋଟ ଛୋଟ ଗଛମାନ୍କେ ଖରାଦିନେ 8-10 ଦିନ ଛାଡ଼ି ଛାଡ଼ି କରି ପାନ୍ ଦେବାକେ ପଡ଼୍ବା। 20 ଦିନ ଛଡ଼ା ଛଡ଼ାନେ ଶୀତ ଦିନେ ଗଛ ପିଛା 15-20 ଲିଟର ପାନ୍ ଦରକାର ହେସି। 3-4 ଥର ଲେଖା ପାନ୍ ଦେଲେ ଗଛ ବଞ୍ଚି ଯାଏସି। ଖୁବ୍ ପାନ୍ ଦେବାକେ ନେଇ ପଡ଼େ। ଯଦି ଖରାଦିନେ ବେଶୀ ପାନ୍ ଦେମା ବର୍ଷା ଦିନେ ଜାମ୍ର ସ୍ୱାଦ ହେତ୍କି ଭଲ୍ ନେଇ ଲାଗେ ନା। ମନ୍ଦାନେ ଯଦି ପାନ୍ ଦେବାର ଅଛେ ବେଲେ 15 ଦିନ ଲେଖା ଟାଣ ମାଟ୍ନେ ଆରୁ 10 ଦିନ ଲେଖା ହାଲକା ମାଟ୍ନେ ପାନ୍ ଦେଲେ ଭଲ୍। ଇ ଗଛନେ ଆମେ ପନିପରିବା କଦଲୀ ଅମୃତମଡ଼ା ଆରୁ ଅନ୍ତ ଫସଲ ହିସାବନେ ଭିରେଇ କରିପାର୍ମା। ଆମ ରାଜ୍ୟର ପାନ୍ପାଗ ହିସାବନେ ଜୁନ୍ ଜୁଲାଇ ମାସେ ଫୁଲ୍ ଧରିଲେ ଅକ୍ଟୋବର ମାସନୁ ଡିସେମ୍ବର ମାସ ଭିତରେ ନେ ଫଲ୍ ପାଚବାଟା ଆରମ୍ଭ ହେଇଯାଏସି। ଏବେ ଆମେ ଜାମ୍ ଚାଷ ବିଷୟରେ ଯେନ୍ ସବୁ କଥା ଜାଣିଲୁ ତାକେ ହେଜି କରି ଠିକ୍ ସମୟନେ ଠିକ୍ ଠିକ୍ ଅଶୋକ ସାର ପାନ୍ କାନ୍ ଦେଲେ ଆମର ଏ ଚାଷଟା ଭଲ୍ କରି ହେବା।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାଏ। ଶ୍ରୋତାବନ୍ଧୁଙ୍କ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ରଖିବାକୁ। ଆମର ଯୋଗାଯୋଗ ଫୋନ୍ ନମ୍ବର ହେଲା 0667029562 3, 0667029562 8। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ଶୁଣନ୍ତୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ଅଜୟ କୁମାର ଶତପଥୀ। ଗୀତ ରଚନା କରିଛନ୍ତି ନୃପ ଅନଙ୍ଗ ଭୀମଦେବ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ଭିନ୍ନ ଭିନ୍ନ ସ୍ୱାଦ ଉପରେ ଆଧାରିତ କାର୍ଯ୍ୟକ୍ରମ ବିଚିତ୍ରା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ମିନତୀ ପାଣିଗ୍ରାହୀ, ଗୀତ ରଚନା କରିଛନ୍ତି ଯୁଧିଷ୍ଠିର ମେହେର।

ଶେଷ ହେଲା ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବାବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୂହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
1: पहला स्तंभ है एनफोर्समेंट, इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ

ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃଆରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱ ନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ୍ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖ୍ଲା ଏବଂ ମହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ

0: ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ ଦୁଇଟି ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6:00 ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20 ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India, along with 34 nations, sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussein on Muharram. In men's cricket, India to take on hosts Ireland in T20 International in Belfast this evening. All eyes on debutant prodigy Vaibhav Suryavanshi. And Australia qualify for knockout stage after goalless draw against Paraguay in Group D clash in FIFA World Cup. Home Minister Amit Shah today called for a united war against drugs, saying that drug menace threatens national security, social stability, economic interests, and the future of youth and the country. He urged spiritual leaders, youth, and mothers to come together on a single platform to win this war. Mr. Shah made these remarks while addressing the 10th apex level meeting of the Narco Coordination Center in New Delhi.
2: Today, our country stands at a critical juncture in its fight against narcotics. The next 3 years will determine whether drugs prevail over us or we prevail over drugs. My humble appeal to all of you is that for the future of our nation over the next 100 years, this is a battle we must win. Win with the determination and win through our collective efforts.
1: Mr. Shah said authorities seized around 2.6 million kilograms of synthetic drugs between 2004 and 2014. In comparison, the quantity of synthetic drugs seized increased to 11.8 million kilograms between 2014 and 2026. He said the figures show that the government's campaign against drug trafficking is making steady progress. Speaking about the anti-narcotics efforts, Mr. Shah said the Narcotics Control Bureau has developed several online portals to facilitate the timely sharing of information related to drug crimes.
2: The first pillar is enforcement, intelligence and operations. Its objective is to carry out targeted intelligence-led operations across the entire network and dismantle these criminal networks. The second pillar is precursors and synthetic drug control.

0: ଏତେବେଳ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଶ୍ରୀ ମାଝି କହିଛନ୍ତି, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି। ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼

0: ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ ଚିକିତ୍ସା ସେବା, ନିଶାମୁକ୍ତି କେନ୍ଦ୍ର ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ, ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
0: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
2: ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,128 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମପାଟ୍ଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ ସାହିତ୍ୟିକ ରାଷ୍ଟ୍ରପତି ଐତିହ୍ୟରେ ତାଙ୍କର ଅବଦାନ ସର୍ବଦା ସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମ୍ପାଟ୍ଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହି ବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର

ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନି ଏବଂ ବାବୁଲ ସୁପ୍ରିୟୋ। ଗୀତ ରଚନା କରିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ, କଥାଚିତ୍ର ହମତୁମ୍।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଶାନ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ, କଥାଚିତ୍ର ଧୂମ।

0: And in the first T20 international of the two-match series in Belfast today at 6 p.m. The series marks the start of a new T20 cycle for India, who will be playing its first T20 international since lifting the T20 World Cup. And with that, we end this news bulletin.
1: ଆକାଶବାଣୀ ଭବାନୀ ପାଟଣା ସମୟ ଅପରାହ୍ନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ। ଯୁବବାଣୀ 5:30 ଆଜି ଏଥିରେ ଶୁଣିବେ ସମ୍ଭାବନା। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡଗୀତ, ପରିବେଷଣ କରିବେ ମଞ୍ଜୁରାମ ଗଣ୍ଡ ଏବଂ ସାଥୀ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ, ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଚାଷବାସ, ଆଜି ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତ ଗଜଲ ରାତି 8:00, ଶିଳ୍ପୀ ହେଲେ ଅଦନାନ ସ୍ୱାମୀ। ଆଞ୍ଚଳିକ ଗୀତ କ୍ରମରେ ଶୁଣିପାରିବେ ସମ୍ବଲପୁରୀ ଗୀତ ରାତି 8:15, ଶିଳ୍ପୀ ହେଲେ ଜୟଦେବ ବେହେରା ଏବଂ ନୀଳାଞ୍ଚଳ ପାନ। ସ୍ପୋର୍ଟ୍ ସ୍କିନ୍ 8:30, 9:16 ରହିଛି ସ୍ପଟ୍ଲାଇଟ୍, 9:30 କରେଣ୍ଟ ଆଫେୟାର୍ସ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00। 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ହେଲେ ଉସ୍ତାଦ ବିଲାୟତ ହୁସେନ ଖାନ। ଶ୍ରୋତବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜନ୍ ଏଆର୍ ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଅପରାହ୍ନ 5 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ମତେ ୱାଓ
1: ହସିଲା
2: ନକଲି ଅଫର୍ସ ପ୍ରତି ସାବଧାନ
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
5: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ ମୋବାଇଲ ଛାଡେ
6: ଆରେ ଦିଦି ବ୍ୟାଙ୍କ ର ନମ୍ବର ଦରକାର ରିଫଣ୍ଡ ଆସିନି ମିଳିଗଲା ଏବେ କଲ୍ କରୁଛି ଦିଦି
5: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି
6: ତୋ ଠିକ ନମ୍ବର
5: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡ ରେ
6: ତମେ ତ ବଞ୍ଚାଇ ଦେଲ ଦିଦି
5: କାମରୁ ନୁହେଁ
4: ଆର୍‌ବିଆଇ କହେ
7: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ

ନମସ୍କାର, ଶୁଭ ସନ୍ଧ୍ୟା। ଅନ୍ୟ ଏକ ସୁନେଲି ସନ୍ଧ୍ୟାର ସୂଚନା, ନିଯୁକ୍ତି ବିଜ୍ଞପ୍ତି, ଦେଶ ବିଦେଶ ଖବର ଭିତ୍ତିକ କାର୍ଯ୍ୟକ୍ରମ ସମ୍ଭାବନାକୁ ସ୍ୱାଗତ ଜଣାଉଛି। ମୁଁ ଆପଣ ସମସ୍ତଙ୍କ ରେଡ଼ିଓ ସାଥୀ ନନ୍ଦିତା ନନ୍ଦ।

ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜିର ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଜାଣିନେବା କେତେକ ନିଯୁକ୍ତି ଭିତ୍ତିକ ସୂଚନା। ପ୍ରଥମ ନିଯୁକ୍ତିଟି ରହିଅଛି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ZSS ବୌଦ୍ଧ ତରଫରୁ ମେଡିକାଲ ଅଫିସର, କାଉନସିଲର ଆଉ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 20 ପଦବୀ ଖାଲି ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଆବେଦନ କରିବାର ଶେଷ ତାରିଖଟି ରହିଅଛି ଚଳିତ ବର୍ଷ ଜୁଲାଇ ମାସ 4 ତାରିଖ। ଦ୍ୱିତୀୟ ନିଯୁକ୍ତିଟି ରହିଅଛି ଅଫିସ ଅଫ୍ ଦି ଚିଫ୍ ଡାଇରେକ୍ଟ ମେଡିକାଲ ଆଣ୍ଡ ପବ୍ଲିକ ହେଲ୍ଥ ଅଫିସର କମ୍ ଡିଷ୍ଟ୍ରିକ୍ଟ ମିଶନ ଡାଇରେକ୍ଟର ନ୍ୟାସନାଲ ହେଲ୍ଥ ମିଶନ କଳାହାଣ୍ଡି ଡିଷ୍ଟ୍ରିକ୍ଟରୁ ପେଡିଆଟ୍ରିକ୍ ସ୍ପେଶିଆଲିଷ୍ଟ DEIC M.O MBBS ଆୟୁଷ M.O ଫାର୍ମାସିଷ୍ଟ RBSK FP କାଉନସିଲର ପାଥୋଲୋଜିଷ୍ଟ ANM ଆଣ୍ଡ ଏବଂ ତା ସହିତ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 63 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ବି ଫାର୍ମା, MBBS, ଏମ୍ ଫାର୍ମା ଏବଂ ANM। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 17 ତାରିଖ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ https://www.kalahandi.odisha.gov.in କୁ ଯାଇ ଦେଖିପାରିବେ। ତୃତୀୟ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ SBI ତରଫରୁ PO ପୋଷ୍ଟ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 1500 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଯେକୌଣସି ଗ୍ରାଜୁଏସନ୍ ଡିଗ୍ରୀ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 8 ତାରିଖ। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 21 ବର୍ଷରୁ 30 ବର୍ଷ। ଏହି ପଦବୀ ପାଇଁ ମାସିକ ଦରମାର ଆରମ୍ଭ ହେବ 48,480 ଟଙ୍କାରୁ। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ଅଫିସିଆଲ ୱେବସାଇଟ୍ SBI.in କୁ ଯାଇ ଦେଖିପାରିବେ। ଚତୁର୍ଥ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ରେଲୱେ ରିକ୍ୱାରମେଣ୍ଟ ବୋର୍ଡ RRB ଟେକ୍ନିସିଆନ ଗ୍ରେଡ୍ ସିଙ୍ଗଲ ଟେକ୍ନିସିଆନ ଗ୍ରେଡ୍ 3 ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 6,565 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି BSc ଏବଂ ITI। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 29 ତାରିଖ। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 18 ବର୍ଷରୁ 36 ବର୍ଷ। ଏହି ପଦବୀମାନଙ୍କରୁ ଟେକ୍ନିକାଲ ଗ୍ରେଡ୍ ସିଙ୍ଗଲ ପାଇଁ ମାସିକ ଦରମା ରହିଅଛି 29,200 ଏବଂ ଟେକ୍ନିକାଲ ଗ୍ରେଡ୍ 3 ପାଇଁ ମାସିକ ଦରମା ରହିଅଛି 19,900। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ https://www.rrbcdg.gov.in କୁ ଯାଇ ଦେଖିପାରିବେ। ପଞ୍ଚମ ବିଜ୍ଞପ୍ତିଟି ରହିଅଛି ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ OSSC ରୁ ନର୍ସିଂ ଅଫିସର ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ

5,999 ପଦବୀ ଖାଲି ରହିଅଛି। ଏହି ପଦବୀମାନଙ୍କ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ବିଏସ୍ସି ଏବଂ ଜିଏନ୍ଏମ୍। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 13 ତାରିଖ। ଏହି ପଦବୀର ମାସିକ ଦରମା 29,200 ଆରମ୍ଭ ହୋଇ 92,300 ଯାଏଁ ରହିଅଛି। ଯଦି ଆପଣମାନେ ଏହି ପଦବୀ ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏହି ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣମାନେ ତାଙ୍କ ଅଫିସିଆଲ ୱେବସାଇଟ୍ www.oscc.gov.in କୁ ଯାଇ ଦେଖିପାରିବେ। ଷଷ୍ଠ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ AMC ତରଫରୁ ଆସିଷ୍ଟାଣ୍ଟ ସିନିୟର କ୍ଲର୍କ ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 250 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଏନି ଗ୍ରାଜୁଏଟ୍ ଏବଂ ରିଲିଭେଣ୍ଟ ଏକ୍ସପିରିଏନ୍ସ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 7 ତାରିଖ। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 18 ବର୍ଷରୁ 38 ବର୍ଷ। ଏହି ପଦବୀ ପାଇଁ ମାସିକ ଦରମା 25,500 ଆରମ୍ଭ ହୋଇ 81,100 ପର୍ଯ୍ୟନ୍ତ ରହିଅଛି। ଯଦି ଆପଣମାନେ ଏହି ପଦବୀ ସମ୍ପର୍କରେ ଅଧିକ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣମାନେ https://governmentjobalert.in/AMC Assistant Senior Clerk Requirement 2026 କୁ ଯାଇ ଦେଖିପାରିବେ। ସପ୍ତମ ନିଯୁକ୍ତିଟି ରହିଅଛି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ CSIR ତରଫରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର୍ସ ASO ପାଇଁ ବିଜ୍ଞପ୍ତିଟି ପ୍ରକାଶ ପାଇଅଛି। ଏଠାରେ ମୋଟ 100 ପଦବୀ ଖାଲି ରହିଅଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କୁ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା ରହିଅଛି ଯେକୌଣସି ଗ୍ରାଜୁଏସନ୍। ଆପଣମାନେ ଯଦି ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତାହେଲେ ଆବେଦନ କରିବାର ଶେଷ ତାରିଖଟି ହେଉଛି ଚଳିତ ବର୍ଷ ଜୁଲାଇ ମାସ 13 ତାରିଖ। ଏହି ପଦବୀର ମାସିକ ଦରମା 44,900 ଆରମ୍ଭ କରି 1,42,400 ପର୍ଯ୍ୟନ୍ତ ରହିଅଛି। ଏହି ପଦବୀ ପାଇଁ ବୟସ ସୀମା ରହିଅଛି 21 ବର୍ଷରୁ 33 ବର୍ଷ ପର୍ଯ୍ୟନ୍ତ। ଶ୍ରୋତବନ୍ଧୁ, ଆଜିର ପ୍ରଥମ ପର୍ଯ୍ୟାୟରେ ଏଥିଲା କିଛି ନିଯୁକ୍ତି ଭିତ୍ତିକ ସୂଚନା। ତେବେ ଆସନ୍ତୁ ଏଠାରେ ନିଜିବା ଏକ ଛୋଟ ସଙ୍ଗୀତମୟ ବିରତି।

ତେବେ ଶ୍ରୋତାବନ୍ଧୁ ଚାଲନ୍ତୁ ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତରେ ସୂଚନା। ଶ୍ରୋତାବନ୍ଧୁ, ଆଜିର ଦିନକୁ ଅଥବା ଜୁନ୍ ମାସ 26 ତାରିଖକୁ ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ଡେ ଏଗନେଷ୍ଟ ଡ୍ରଗ୍ସ ଏବ୍ୟୁଜ୍ ଆଣ୍ଡ ଇଲିସିଏଟ୍ ଟ୍ରାଫିକିଂ ବା ମାଦକ ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନ କରିବା, ନିଶାମୁକ୍ତ ସମାଜ ଗଠନ ପାଇଁ ପ୍ରୋତ୍ସାହିତ କରିବା ଓ ମାଦକ ଦ୍ରବ୍ୟର ଅବୈଧ ବ୍ୟବହାର ବିରୋଧରେ ବିଶ୍ୱବ୍ୟାପୀ ଏକତା ପ୍ରଦର୍ଶନ କରିବା। ଶ୍ରୋତାବନ୍ଧୁ, ମାଦକ ଦ୍ରବ୍ୟ ବା ନିଶାଦ୍ରବ୍ୟ ମଣିଷର ଶରୀର ମନ ଓ ସମାଜ ଉପରେ ଅତ୍ୟନ୍ତ କ୍ଷତିକାରୀ ପ୍ରଭାବ ପକାଇଥାଏ। ଏହା ଜଣେ ବ୍ୟକ୍ତିର ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସନ୍ତୁଳନ, ପରିବାର ସମ୍ପର୍କ ଏବଂ ସାମାଜିକ ଜୀବନୀକୁ ନଷ୍ଟ କରିଦେଇଥାଏ। ନିଶା ଜଣେ ବ୍ୟକ୍ତିକୁ ନୁହେଁ, ବରଂ ଏକ ପରିବାର, ଏକ ସମାଜ ଓ ଏକ ଜାତିର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିଥାଏ। ଯୁବପିଢ଼ି ହେଉଛନ୍ତି ଆମ ଦେଶର ଭବିଷ୍ୟତ, କିନ୍ତୁ ଆଜି ଅନେକ ଯୁବକ ଓ ଯୁବତୀ କୌତୁହଳ, ଖରାପ ସାଙ୍ଗ, ମାନସିକ ଚାପ, ଅବସାଦ କିମ୍ବା ସାମାଜିକ ପ୍ରଭାବ କାରଣରୁ ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି। ଆରମ୍ଭରେ ଏହା ଏକ ଅଭ୍ୟାସ ଭାବରେ ଦେଖାଯାଏ, କିନ୍ତୁ ଏହା ଧୀରେ ଧୀରେ ଏହାର ନିଶାରେ ପରିଣତ ହୋଇ ଜୀବନକୁ ଅନ୍ଧକାର ଦିଗକୁ ଠେଲି ଦେଇଥାଏ। ମାଦକ ଦ୍ରବ୍ୟର ପ୍ରଭାବରେ ଜଣେ ବ୍ୟକ୍ତିର ଚିନ୍ତାଧାରା, ନିଷ୍ପତ୍ତି ନେବାର କ୍ଷମତା ଓ ବ୍ୟବହାର ପରିବର୍ତ୍ତନ ହୋଇଥାଏ। ଏହା ଫଳରେ ଦୁର୍ଘଟଣା, ଅପରାଧ, ହିଂସା, ଅସାମାଜିକ କାର୍ଯ୍ୟକଳାପ ଓ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ମାଦକ ଦ୍ରବ୍ୟର ଅପବ୍ୟବହାର କେବଳ ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ଏକ ଗୁରୁତର ସାମାଜିକ ଚ୍ୟାଲେଞ୍ଜ। ଏହି ଦିବସ ପାଳନ ପୃଷ୍ଠଭୂମି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। 1997 ୟୁନାଇଟେଡ୍ ନେସନ ଜୁନ 26 ତାରିଖକୁ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରିଥିଲା। ସେହି ଦିନଠାରୁ ପ୍ରତିବର୍ଷ ବିଭିନ୍ନ ଦେଶରେ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, ର୍ୟାଲି, ଶିକ୍ଷାମୂଳକ କାର୍ଯ୍ୟକ୍ରମ ଓ ନିଶାମୁକ୍ତ ଅଭିଯାନ ଆୟୋଜନ କରାଯାଇଥାଏ। ଶ୍ରୋତବନ୍ଧୁ, ଏହି ମାଦକ ଦ୍ରବ୍ୟ ଆଜି ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ସମସ୍ୟା ପାଲଟିଛି। ବିଶେଷ କରି ଯୁବପିଢ଼ି ଏହାର ଅଧିକ ଶିକାର ହେଉଛନ୍ତି। ଜୀବନରେ ସଫଳତା, ଖୁସି ଓ ସ୍ୱପ୍ନ ପୂରଣ କରିବା ବୟସରେ କେବଳ ଯୁବକ ନିଶାର ଅନ୍ଧକାର ରାସ୍ତାରେ ପାଦ ଦେଉଛନ୍ତି। ମାଦକ ଦ୍ରବ୍ୟ ବିରୋଧରେ ଲଢ଼ାଇ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ, ପରିବାର, ଶିକ୍ଷାନୁଷ୍ଠାନ, ସମାଜ ଓ ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ଏଥିରେ ମୁଖ୍ୟ ଭୂମିକା ରହିଅଛି। ପିଲାମାନଙ୍କ ସହ ଖୋଲାମେଲା ଆଲୋଚନା, ସଠିକ୍ ଶିକ୍ଷା, ସକାରାତ୍ମକ ପରିବେଶ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ନିଶାମୁକ୍ତ ସମାଜ ଗଠନରେ ସହାୟକ ହୋଇପାରେ। ଆଜିର ଏହି ଦିନରେ ଆମେ ସଂକଳ୍ପ ନେବା ଯେ ନିଜେ ନିଶାଠାରୁ ଦୂରେଇ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏହାର କୁପ୍ରଭାବ ସମ୍ପର୍କରେ ସଚେତନ କରାଇବା। ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ହିଁ ଏକ ସମୃଦ୍ଧ ଜାତିର ଭିତ୍ତି। ଏବଂ ତା ସହ ଶ୍ରୋତାବନ୍ଧୁ, ନିଶା କେବେ ବି ଜୀବନର ସମସ୍ୟାର ସମାଧାନ ନୁହେଁ, ଏହା କେବଳ ସମସ୍ୟାକୁ ଆହୁରି ଜଟିଳ କରିଥାଏ। ଆସନ୍ତୁ ଆମେ ସମସ୍ତେ ମିଶି ଏକ

ଏଭଳି ସମାଜ ଗଢ଼ିବା ଯେଉଁଠିରେ ଯୁବପିଢ଼ିଙ୍କ ହାତରେ ମଦ ନୁହେଁ ପୁସ୍ତକ ରହିବ, ନିଶା ନୁହେଁ ସ୍ୱପ୍ନ ରହିବ, ଏବଂ ଅନ୍ଧକାର ନୁହେଁ ଉଜ୍ଜ୍ୱଳ ଭବିଷ୍ୟତର ଆଲୋକ ରହିବ। ନିଶା ଜୀବନକୁ ନଷ୍ଟ କରେ, ସଚେତନତା ଜୀବନକୁ ଗଢ଼େ। ମାଦକ ଦ୍ରବ୍ୟକୁ ନା କୁହନ୍ତୁ ଏବଂ ସୁସ୍ଥ ଜୀବନକୁ ହଁ କୁହନ୍ତୁ।

ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ ତ ଏଠିରେ ଶେଷ ହେଲା। ଏବେ ସମୟ ଆମକୁ ଇଶାରା କଲାଣି ଆପଣମାନଙ୍କ ଗହଣରୁ ବିଦାୟ ନେବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଏଥିଲା କିଛି ନିଯୁକ୍ତି ଭିତ୍ତିକ ସୂଚନା ଏବଂ ତା ସହିତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତରେ ବିବରଣୀ। ତେବେ ଶ୍ରୋତାବନ୍ଧୁ, ବିଦାୟ ନେବା ପୂର୍ବରୁ ଆପଣମାନଙ୍କ ପାଖରେ ମୋର ସେହି ଶେଷ ଅନୁରୋଧଟି ରହିଲା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଯୁବବାଣୀରେ ଶୁଣୁଥିଲେ ସମ୍ଭାବନା କାର୍ଯ୍ୟକ୍ରମ।

ପଚିଶ ମିନିଟରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି ଚାଷବାସ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଗୀତ ଗଜଲ ରାତି 8:00 ଶିଳ୍ପୀ ଅଦନାନ ସାଉନି। ଆଞ୍ଚଳିକ ଗୀତକ୍ରମରେ ଶୁଣିପାରିବେ ସମ୍ବଲପୁରୀ ଗୀତ, ରାତି 8:15 ଶିଳ୍ପୀ ଜୟଦେବ ବେହେରା ଓ ନୀଳାଞ୍ଚଳ ପାନ। ସ୍ପୋର୍ଟସ୍କାନ୍ ରାତି 8:30।

ଶୁଣିପାରିବେ ସମ୍ବଲପୁରୀ ଗୀତ ରାତି 8:15 ଶିଳ୍ପୀ ଜୟଦେବ ବେହେରା ଓ ନୀଳାଞ୍ଚଳ ପାନ୍। ସ୍ପୋର୍ଟସ୍ କାନ୍ ରାତି 8:30 ରାତି 9:16 ରହିଛି ସ୍ପଟଲାଇଟ୍ ଏବଂ ରାତି 9:30 କରେଣ୍ଟ ଆଫେୟାର୍ସ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବିଲାୟତ ହୁସେନ ଖାନଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ ରାଗ ବାଗେଶ୍ରୀ ବହାର।

0: ଶ୍ରୋତାବନ୍ଧୁ, ଏବେ ଶୁଣନ୍ତୁ ଆମର ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ବନ୍ଦନା ଶିଳ୍ପୀମାନେ ହେଲେ ଆଭା ପଣ୍ଡା, ଅନନ୍ତଚରଣ ମିଶ୍ର, ସ୍ୱାଗତିକା ମହାପାତ୍ର ଓ ଶ୍ରୀକାନ୍ତ ଦାସ। ଚେତନ ଚିନ୍ତନ ଶୁଣିବେ ସକାଳ 6:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସକାଳ 6:35। ସକାଳ 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଶୁଣିବେ ସକାଳ 7:40। 7:45 ଶୁଣିବେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ, ଶିଳ୍ପୀ ନମିତା ଅଗ୍ରୱାଲ। ସଙ୍ଗୀତ ଲହରରେ ଶୁଣିବେ ଶିଳ୍ପୀ ବଦ୍ରି ନାରାୟଣ, ସୌରଭ ନାୟକ, ଶୈଳଭମା ଓ ନାରାୟଣଙ୍କ ପରିବେଷିତ ସଙ୍ଗୀତ ସକାଳ 8:30। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସ ଶୁଣିବେ ସକାଳ 8:45। ହିନ୍ଦୀ କଥାଚିତ୍ର ଗୀତ ରହିଛି ସକାଳ 9:00। ସକାଳ 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ପାଲା, ଶିଳ୍ପୀ ଅଭୟଚନ୍ଦ୍ର ସ୍ୱାଇଁ। ଦିନ 12:30 ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ, ରିଲେଖରେ ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷର କଥା ଦିନ 9:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା ଶୁଣିବେ ଦିନ 9:20। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଆମର ତୃତୀୟ ଅଧିବେଶନରେ ଆସନ୍ତାକାଲି ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ସାପ୍ତାହିକ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଏକତାରା ଭଜନ, ଶିଳ୍ପୀ ନିତ୍ୟାନନ୍ଦ ପଣ୍ଡା। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ ଏବଂ ପରେ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଧନ ଶୁଣିବେ ରାତି 8:00। ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ଶିଳ୍ପୀମାନେ ହେଲେ ଋତିକା ଜୋହରି, ହେମା ମାଳିନୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ବିଜ୍ଞାନ ଭାରତୀ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆଜି

7:30 ଚାଷବାସ କାର୍ଯ୍ୟକ୍ରମରେ ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ବିଶେଷଜ୍ଞ ରହିବେ କୃଷି ବିଶେଷଜ୍ଞ ଅଂଶୁମାନ ପାଇକରାୟ। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ନିଜ ନିଜର ପ୍ରଶ୍ନ ପଚାରି ପାରିବେ। ଆମର ଯୋଗାଯୋଗର ଫୋନ୍ ନମ୍ବର ହେଉଛି 0667025623 ଏବଂ ଅନ୍ୟ ନମ୍ବରଟି ହେଉଛି 0667025628। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଏଥର ପରିବେଶକୁ ନିର୍ମଳ ରଖିବା ସମ୍ପର୍କରେ ଗୋଟିଏ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମସୁରାମ ଗନ୍ ଏବଂ ସାଥୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ

0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10-ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: पारादीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ୍, ପେଟ୍ରୋକେମିକାଲ୍ସ, ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

0: ରାଜ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟ୍ଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଙ୍ଗା ବ୍ଲକ ଗସ୍ତ କରି ସୋଲାର ପମ୍ପ, ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ 3-ଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 5 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର

ବାହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ମସିହାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 କୋଟିରୁ ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 କୋଟିରୁ ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 କୋଟି ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲକ୍ଷ ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1.2 କୋଟି ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତି ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କଫ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନରେ କଫ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କଫ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କଫ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନ୍ର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍ 25 ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନ୍ର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତେ ତାର ପ୍ରସାରଣ କରାଯିବା। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଆଜି ଭୁବନେଶ୍ୱର ଲୋକସଭା ଭବନ ସମ୍ମିଳନୀ କକ୍ଷନୁ 2023 ଆଉ 2024 ବଛର ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି ପୁରସ୍କାର ଦେଉଛନ୍। ଗଲାକାଲ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦୁଇ ବଛର ଲାଗି ଏହି ପୁରସ୍କାର ଘୋଷଣା କରିଥିଲେ। 2023 ବଛର ଲାଗି ପୁଷ୍କରା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାର ବେଳେ ପୁଷ୍କରାର ଅଭିନେତ୍ରୀ ସୁପ୍ରିୟା ଆଉ ମାଇ ସ୍ୱିଟ୍ ହାଉସ୍ ୱାଇଫ୍ର ଅଭିନେତ୍ରୀ ନୈନା ଦାସକୁ ଶ୍ରେଷ୍ଠ ଅଭିନେତ୍ରୀ ଆର୍ ଧୋରେ ବାବୁ ଧୋ ଚଳଚ୍ଚିତ୍ର ଲାଗି ହରିହର ମହାପାତ୍ରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ସେନ୍ତା 2024 ବଛର ଲାଗି ଆଶ୍ରମ ଶ୍ରେଷ୍ଠ ଚଳଚ୍ଚିତ୍ର, ପାୱାର ଚଳଚ୍ଚିତ୍ର ଲାଗି ବାବୁସାନ ଶ୍ରେଷ୍ଠ ଅଭିନେତା ଆଉ ଭଗିଆ ଭାରିଜା ଲାଗି ଦେବଜାନୀ ଦେହୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଆଉ ବାବୁ ସିଂ ପ୍ରମୁଖ ଯୋଗ ଦେଇଛନ୍। ବିଶିଷ୍ଟ ସାହିତ୍ୟିକ ଆଉ ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ଦେଶର ସାହିତ୍ୟ ଆଉ ରାଷ୍ଟ୍ରବାଦୀ ପରମ୍ପରାଥି ତାଙ୍କର ବହୁଟେ ଅବଦାନ ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର ଅମର ସୃଷ୍ଟି ଦେଶବାସୀଙ୍କର ମନ ଭିତରେ ରାଷ୍ଟ୍ରପ୍ରେମ ଆଉ ଜାତୀୟ ଚେତନାର ସଞ୍ଚାର କରବାର ସହିତ ସ୍ୱାଧୀନତା ଆନ୍ଦୋଳନକେ ନୂଆ ଦିଗ ଦେଇଥିଲା। ଭାରତର ବୌଦ୍ଧିକ ସାହିତ୍ୟିକ ଆଉ ରାଷ୍ଟ୍ରବାଦୀ ଐତିହ୍ୟ ତାଙ୍କର ଅବଦାନ ସବୁବେଳେ ଅମର ଆଉ ପ୍ରେରଣାଦାୟୀ ହୋଇକରି ରହିବା ବୋଲି ଶ୍ରୀ କମ୍ଭମ୍ ପାଟି କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ। ନିଶା ନିବାରଣ ବାବଦେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଆଜ୍ ଅନ୍ତର୍ଜାତୀୟ ବେଆଇନ ନିଶା ଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଆଉ ଜନସାଧାରଣଙ୍କର ସୁରକ୍ଷାକେ ପ୍ରାଥମିକତା ଦିଆଯିବାର ସହିତ ନିଶା ଦରବ ଆଉ ଅପରାଧ ମାମଲାକେ ନଜରଥି ରଖିକରି ଏ ବଛର ଏ ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା ନୂଆ ଆହ୍ୱାନ ଆଉ ନବସୃଜନ୍ତି ସମାଧାନ। ମିଳିତ ଜାତିସଂଘ ତରଫୁ 1987 ମାଦକ ଦ୍ରବ୍ୟ ସେବନ ଆଉ ଚୋରାଚାଲାଣ ବାବଦେ ଲୋକ ସଚେତନ କରବାର ଲାଗି ଏ ଦିବସ ପାଳନ କରାଯାଉଛି। ବିଶ୍ୱ ଡ୍ରଗ୍ସ ରିପୋର୍ଟ ଅନୁସାରେ ପୃଥିବୀ ବଛରକ 3,50,00,000 ଲୋକ ଇତାର ଶିକାର ହେଉଛନ୍। 2017 ମସିହାର ତଥ୍ୟ ଅନୁସାରେ 1,10,00,000 ଲୋକ ନିଶା ଇଞ୍ଜେକ୍ସନ୍ ବ୍ୟବହାର କରିଥିଲେ। ନିଶା ନିବାରଣ ଲାଗି ରାଜ୍ୟ ସରକାର ଦିଶା ଯୋଜନା ଜରିଆରେ 11 ନିଶାମୁକ୍ତି କେନ୍ଦ୍ର ସ୍ଥାପନ କରିଛନ୍। ଇତାର ସହିତ ନିଶା କରୁଥିବା ଲୋକମାନଙ୍କୁ ନିଶା ନିବାରଣ, ସେମାନଙ୍କର ପୁନର୍ବାସ, ବିକାଶ ଆଉ ସୁରକ୍ଷା ଦିଗେ ଭିନ୍ ଭିନ୍ ପଦକ୍ଷେପ ଭିଲ୍ ନେଉଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ଯୁଆନ ପିଢ଼ିଙ୍କୁ ନିଶାମୁକ୍ତ ଆଉ ସୁସ୍ଥ ସମାଜ ଗଠନ ଲାଗି ସଚେତନ ହେବାର୍କେ ପରାମର୍ଶ ଦେଇଛନ୍। ନିଶାମୁକ୍ତ ଜୀବନଶୈଳୀ ଅପନେଇକରି ଯୁବ ସମାଜକେ ନିଶାର କୁପ୍ରଭାବନୁ ସୁରକ୍ଷିତ ରଖିବାର ସହିତ ଗୋଟେ ସୁସ୍ଥ, ସଶକ୍ତ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜ୍ୟେଷ୍ଠ ମାସର ଉଜ୍ଜଲ ପକ୍ଷର ଦ୍ୱାଦଶୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିରନୁ ଆଜି ଚମ୍ପକ ଦ୍ୱାଦଶୀ ନୀତି କରାଯାଉଛି। ପରମ୍ପରା ଅନୁସାରେ ଗଲାକାଲି ରୁକ୍ମିଣୀ ହରଣ ଆଉ ବିହା ନୀତି କରାଯାଇଥିଲା। ଆଜି ମଙ୍ଗଳ ଆଳତୀ ନୀତି ଉତ୍ତରୁ ମହାପୁରୁ ଦକ୍ଷିଣୀ ଘରକେ ବିଜେ କରିଛନ୍। ମଧ୍ୟାହ୍ନ ଧୂପ ଆଉ ଜାତ ଭୋଗ ଶେଷ ହେବା ଋତୁରୁ ଦକ୍ଷିଣୀ ଘରେ ଭୋଗ ନୀତି କରାଯାଇଛି। ଏତା ଋତୁରୁ ମହାପୁରୁଙ୍କର ବନ୍ଦାପନା କରାଯାଇକରି ଶ୍ରୀନହରକେ ବିଜେ କରାଯିବା। ଗଜପତି ମହାରାଜା ଶ୍ରୀନହରନ ମହାପୁରୁମାନଙ୍କର ଖାସ୍ ବନ୍ଦାପନା ନୀତି କରବେ। ଏତା ଋତୁରୁ ମହାପୁରୁମାନେ ଜମ୍ବେଶ୍ୱର ମନ୍ଦିରକେ ବିଜେ କଲା ଉତ୍ତରୁ ପଞ୍ଚାଗ୍ରାସୀ ନୀତି କରାଯିବା। ବିଦ୍ୟୁତ୍ ଆଉ ବୈଦ୍ୟୁତିକ ଉପକରଣ ଠିକ୍ ଭାବେ ବ୍ୟବହାର କରବାର ସହିତ ବିଦ୍ୟୁତ୍ ଆଘାତନୁ ବଞ୍ଚିବାର ଉଦ୍ଦେଶ୍ୟ ଆଜିଠାନୁ ଜୁଲାଇ 2 ତକ ଶକ୍ତି ବିଭାଗ ତରଫୁ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ କରାହେବା। ଆଜିର ସଚେତନତା ଆଇବା କାଲର ସୁରକ୍ଷା, ଆସୁନ୍ ଆମେ ସଭେ ମିଶିକରି ବିଦ୍ୟୁତ୍ ସର୍ଟ ସର୍କିଟ୍ନୁ ହେଉଥିବା ଅଗ୍ନିକାଣ୍ଡକେ ରୋକମା ବାର୍ତ୍ତା ନେଇକରି ଏହି ହପ୍ତା ପାଳନ କରାଯିବା। ଏହି ହପ୍ତାଥି ବୈଦ୍ୟୁତିକ ଉପକରଣମାନଙ୍କର ସଠିକ୍ ବ୍ୟବହାର, ସେମାନଙ୍କର ଯାଞ୍ଚ ଆଉ ବିଦ୍ୟୁତ୍ ଆଘାତ ପାଇଥିବାର ପୀଡ଼ିତମାନଙ୍କୁ ଉଦ୍ଧାର ବାଗିର ଭିନ୍ ଭିନ୍ ବିଷୟଥି ସଚେତନ କରାଯିବା। ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷାବର୍ଷର ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ସକାଳର 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 IIMC ଢେଙ୍କାନାଳ ପରିସରନୁ ସ୍ପଟ୍ ଆଡମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ସାରା ଦେଶେ ଆଜି ଆଶୁରାଏ ମହରମ ଶ୍ରଦ୍ଧାର ସହିତ ପାଳନ କରାଯାଉଛି। ଏ ଦିନେ ପ୍ରଫେଟ୍ ମହମ୍ମଦଙ୍କର ନାତି ହଜରତ ଇମାମ ହୁସେନ ଆଉ ତାଙ୍କର ସାଥୀମାନେ ସତ୍ୟ, ଧର୍ମ ଆଉ ନ୍ୟାୟ ଲାଗି ନିଜର ଜୀବନ ହାରିଥିବାର ଘଟଣାକେ ସୁର୍ତ୍ତ

କରାସି। ଏ ଅବସରରେ ଭିନ୍ ଭିନ୍ ଜାଗାନ ତାଜିଆ ଶୋଭାଯାତ୍ରା କରାଯାଉଛି। ବଲାଙ୍ଗୀର ଭୀମବହି ମେଡିକାଲ କଲେଜ ଆଉ ଡାକ୍ତରଖାନା ପ୍ରେକ୍ଷାଳୟ ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ବଛର ମେଟ୍ରିକ୍ ପରୀକ୍ଷାତେ ବଢ଼ିଆ ପ୍ରଦର୍ଶନ କରିକରି ଏ ୱାନ୍ ଗ୍ରେଡ୍ ହାସଲ କରିଥିବାର ଜିଲ୍ଲାର 211 ଜନ କୃତି ଛାତ୍ରଛାତ୍ରୀଙ୍କୁ ଏ ଅବସରରେ ସେମାନଙ୍କର ସଫଳତା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ଏବଂ 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ସହିତ 19 ଜିଲ୍ଲାର ଜବର ଧୋକାଗଡ୍ଡି ସାଙ୍ଗେ ଚଡ଼କ ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଗାଏ। ସ୍କୁଲ ବଢ଼ା ବହି ଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ। କମିଟିର ସୁପାରିଶ ଆଧାରିତ କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ। ଭୁବନେଶ୍ୱର ଲୋକସଭା ଭବନରୁ 2023 ଆଉ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ। ଆଉର୍ ସାରା ଦେଶ ଆଜି ପାଳନ କରାଯାଉଛେ ଆଶୁରା ଏ ମହରମ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

ହୋଇଥି ଭୁଲ ଘଟଣା ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଜ୍ୟ ସରକାରଙ୍କୁ ଦେଲେ ତଦନ୍ତ ରିପୋର୍ଟ କମିଟିର ସୁପାରିଶ ଆଧାରଥି କାର୍ଯ୍ୟାନୁଷ୍ଠାନ ଲାଗି ଦେଲେ ନିର୍ଦ୍ଦେଶ ଭୁବନେଶ୍ୱର ଲୋକସଭା ଭବନରୁ 2023 ଓ 2024 ବର୍ଷ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦେଉଛନ୍ ମୁଖ୍ୟମନ୍ତ୍ରୀ ଆଉ ସାରା ଦେଶ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମେଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ

0: ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର ଦଶମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध करी चंते।
1: मेरा आप सबसे विनम्र आग्रह है कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा, सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004-2014 ମସିହା ମଧ୍ୟରେ ପ୍ରାୟ 26 lakh kg ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18 lakh kg ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ୍ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 crore ମୂଲ୍ୟର 2,09,500 kg ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାଡ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାଡ୍ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 tonnes ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1-3 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16th ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି

0: କହିଛି। ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦଶ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତଲା ଅଟ୍ଟାଳିକା ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଜଣ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। IMO ମହାନିର୍ଦ୍ଦେଶକ ଆର୍ସିନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ 2ଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲଫାଷ୍ଟରେ ଚାଲିଥିବା ଭାରତ ଆୟାରଲାଣ୍ଡ ଅନ୍ତର୍ଜାତୀୟ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାରଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। T20 ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ସରକାରଙ୍କ ବିକାଶ ଓ ଉପଲବ୍ଧି ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଗତି ପ୍ରବାହ 2 ବର୍ଷରେ 2 ଗୁଣ ବିକାଶ ବିକାଶଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସିଏମ୍ କିଷାନ, ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ଲକ୍ଷପତି ଦିଦି, ଅନ୍ତୋଦୟ ଗୃହ ଏବଂ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
3: ଓଡ଼ିଶା ସରକାରଙ୍କର 2 ବର୍ଷର ଯୋଉ ବିଭିନ୍ନ ବିଭାଗର ପ୍ରୋଗ୍ରେସ୍ ରିପୋର୍ଟ

0: ଉଦ୍ଦେଶ୍ୟ ଏଇଟା ଯେ ସରକାରଙ୍କୁ କେମିତି ଆମେ ଉତ୍ତରଦେହୀ କରିପାରିବୁ। ବହୁ ସମୟରେ ଦଳ ଭାବେ ନାହିଁ ଯେ ସେମାନେ ଉତ୍ତରଦାୟୀ ଦେଇ ବୋଲି, ଆମେ ଚାହୁଁଛୁ ଯେ ସରକାର ମାନେ ଉତ୍ତରଦେୟୀ ହେବା କଥା, ତାଙ୍କର କାମର ବିବରଣୀ ନେଇକି ଲୋକଙ୍କ ପାଖକୁ ଯିବା କଥା, ଏବଂ ଗୋଟେ ଛାତ୍ର ଭଳିଆ ଛାତ୍ର ଯେମିତି ପାଠ ପଢେ ଏବଂ କ୍ଲାସର ପରୀକ୍ଷା ଦିଏ ଏବଂ ଶିକ୍ଷକ ମାନେ ତାର ମୂଲ୍ୟାଙ୍କନ କରନ୍ତି କେତେ ମାର୍କ ସେ ପାଇବ, ଆମେ ଚାହୁଁଛୁ ଗୋଟେ ସରକାରକୁ ମଧ୍ୟ ସେଭଳିଆ ଛାତ୍ର ଭାବରେ ଆମର ଶିକ୍ଷକ ଏବଂ ମୂଲ୍ୟାଙ୍କନ କରିବା ଲୋକ ହେଲେ ଭୋଟର ମାନେ ଯେଉଁମାନେ ଆମକୁ ନିର୍ବାଚିତ କରିକି ସରକାର ଗଠନ କରିବା ସୁଯୋଗ ଦେଇଛନ୍ତି। ତେଣୁ ଆମେ ଆମର ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ ଲୋକଙ୍କ ପାଖକୁ, ବିଭିନ୍ନ ବିଭାଗର ମଧ୍ୟ ପ୍ରୋଗ୍ରେସ ରିପୋର୍ଟ ନେଇକି ଯାଉଛୁ। ଧାନ ଇନପୁଟ ସବସିଡି 800 ଟଙ୍କାରୁ ଆରମ୍ଭ କରିବା, ଧାନ କ୍ୱିଣ୍ଟାଲ ପିଛା 3100 ଟଙ୍କାରେ କ୍ରୟ କରିବାର ନିଷ୍ପତ୍ତି ନେବା, ସୁଭଦ୍ରା ଯୋଜନାରେ 5 ବର୍ଷ ଭିତରେ ବର୍ଷକୁ 10,000 ଲେଖା ହିସାବରେ ଓଡ଼ିଶାର ସମସ୍ତ 18 ବର୍ଷରୁ ଉର୍ଦ୍ଧ ମା ଭଉଣୀ ପାଖରେ ସୁଭଦ୍ରା ଯୋଜନା ପହଞ୍ଚେଇବା, ଏଠି ଶିକ୍ଷାର ମାନ ବଢେଇବା, ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚେଇବା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ମାଧ୍ୟମରେ ଓଡ଼ିଶାର ଛାତ୍ର ମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା।
1: ଦେବଗଡ଼ ବିକାଶ ଭବନ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ନିବାରଣ ସମ୍ବନ୍ଧୀୟ POA ଆଇନ 1999 କାର୍ଯ୍ୟକାରିତା ଉପରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ବର୍ଗର ଲୋକମାନଙ୍କ ସୁରକ୍ଷା, ସାମାଜିକ ସଶକ୍ତିକରଣ ଏବଂ ଅତ୍ୟାଚାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। କୋଭିଡ୍ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଚଳିତ ବର୍ଷ ମାଟ୍ରିକ୍ ଓ ଯୁକ୍ତ 2 ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯଶୋଦା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ 8 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ ପ୍ୟାସେଜ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ପିଲାମାନେ ବଲାଙ୍ଗୀର ଓ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟରେ ନାମ ଲେଖାଇ ମାଗଣା ଉଚ୍ଚଶିକ୍ଷା ସୁବିଧା ପାଇବେ। ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଦେବଗଡ଼ରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି ସୁନିଶ୍ଚିତ କରିବା, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ଓ କିରୋସିନ ମହଜୁଦ ରଖିବା, କୃଷି ପାଇଁ ବିହନ, ସାର ଓ କୀଟନାଶକ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର 500ରୁ ଅଧିକ ଗର୍ଭବତୀ ମହିଳା ଏହି ସେବାର ସୁଫଳ ପାଇଥିବାବେଳେ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ, ରିୟାମାଳ ଓ ତିଲେଇବଣି ବ୍ଲକରେ 73 ଜଣ ବୁଥ୍ ଲେଭେଲ୍ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁସାରେ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ ଓ ଅଯୋଗ୍ୟ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଭବାନୀପାଟଣା, ଆମର ଷ୍ଟୁଡ଼ିଓ ଘଡ଼ିରେ ସମୟ 7:30। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ସିଧା ପ୍ରସାରଣରେ ଶୁଣିବେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ଏଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ବାର୍ତ୍ତା ଷ୍ଟୁଡ଼ିଓକୁ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ଆମେ କଥା ଆଗ୍କେ ବଢ଼ାମା, ହେନ୍ତା କଥା ହେମା ଆମେ। ତୋ ଇ ଯେନ୍ ଯୋଜନା ଅଛେ ଆଜ୍ଞା, ଇ ଯୋଜନାର ଇତାର ମାଧ୍ୟମରେ ଆମେ କେନ୍ କେନ୍ ସଂସ୍ଥା ଦ୍ୱାରା ଆମେ ଇ ସରକାରୀ କାର୍ଯ୍ୟକ୍ରମଟା କାର୍ଯ୍ୟକାରୀ ହେସି ଆଜ୍ଞା?
1: ଏ ଯୋଜନା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଆମର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯେଉଁ ଅଛି ତା ଅଧୀନରେ ଗୋଟେ ଏଜେନ୍ସି ଅଛି ଏପିକଲ, ଆମେ ତାର ଫୁଲ୍ ଯଦି ଆମେ ତାର ନାଁଟା କହିବା ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗ୍ନ ନିଗମ, ଏହି ଏଜେନ୍ସି ଦ୍ୱାରା ହିଁ ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାଟା କାର୍ଯ୍ୟକାରୀ କରାଯାଉଛି।
0: ଠିକ୍ କଥା କହିଲେ ଆଜ୍ଞା। ଆମକେ ତ ଯେତିକି ଲୋକ ବି ଆଜି ଶୁଣୁଥିବେ ଆମର ଏ କାର୍ଯ୍ୟକ୍ରମ, ସେମାନେ ନିଶ୍ଚିତ ଭାବରେ ଆଜି ଆମର ଏ ଯେନ୍ ଯୋଜନା ଉପରେ ଜାଣିପାରିବେ। ଆମର ସରକାରର ତ ଭିନ୍ନ ଭିନ୍ନ ପ୍ରକାରର ଯୋଜନାମାନେ ଅଛେ, ସେ ଭିତରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଯେନ୍ଟା ଆମେ ସମସ୍ତେ ଜାଣବାର ଦରକାର। ତ ଆମେ କାର୍ଯ୍ୟକ୍ରମକେ ଆଗ୍କେ ତ ହେନ୍ତା କଥା ହେମା। ମୁଇଁ ଆର୍ ଥରେ ଆମକେ ଯେତେ ଶ୍ରୋତାବନ୍ଧୁ ଶୁଣୁଛନ୍ ସବ୍କେ ଜଣାଇଦେବାର ଲାଗି ଚାହିଁବି ଯେ ଆମର ଆମର ସାଙ୍ଗେ ଯୋଗାଯୋଗ କରବାର ଲାଗି ଆମର ଫୋନ୍ ନମ୍ବର ହେଲା 0667029562 3, ଆର୍ ଗୋଟେ ନମ୍ବର ହେଲା 0667029562 8। ଆମକେ ଇ ନମ୍ବରରେ ଫୋନ୍ କରିକିନା ଆମର ସଙ୍ଗେ କଥା ହେଇପାରବେ। ଆମର ବିଶେଷଜ୍ଞ ଆଜ୍ଞାନୁ ଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ଆର୍ ବି ବହୁତ ସାରା ଜିନିଷ ଜାଣିପାରବେ।

0: ଆମକେ ଫୋନ୍ ଆସିଲା ଭିତରେ ଆମେ ଆର୍ ଗୋଟେ ଜିନିଷ୍ ଜାନ୍ମା ଯେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଇତାର ଆର୍ଥିକ ସହାୟତା ଆର୍ ଇତାର ରିହାତି କେତେ ମିଳିପାରବା ଆଜ୍ଞା?
1: ଆମର ଏଇ ଯୋଜନା ମାଧ୍ୟମରେ ଆମେ କୃଷି ଉଦ୍ୟୋଗମାନଙ୍କୁ ସର୍ବାଧିକ 1 କୋଟି ପର୍ଯ୍ୟନ୍ତ ସବସିଡ଼ି ଦେବାର ବ୍ୟବସ୍ଥା ରହିଛି। ଏଇଟା ସର୍ବାଧିକ ଯେଉଁ ମୁଁ କହୁଛି 1 କୋଟି, ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରିହାତି ପ୍ରତିଶତ ଅଛି। ଯେମିତି ମୁଁ କହୁଛି ଆପଣଙ୍କୁ, 3ଟି ବର୍ଗ ସାଧାରଣତଃ ଆମର ଅଛି। ସାଧାରଣ ବର୍ଗର ପୁରୁଷ ଯଦି ସେମାନେ ଏଇ ଯୋଜନାକୁ ଆପ୍ଲାଏ କରୁଛନ୍ତି, ସେମାନଙ୍କୁ 40% ରିହାତି ହିସାବରେ ସର୍ବୋଚ୍ଚ 1 କୋଟି ଟଙ୍କା ପର୍ଯ୍ୟନ୍ତ ମିଳିବ। ଦ୍ୱିତୀୟ ବର୍ଗରେ ଆମର ସମସ୍ତ ମହିଳା, ଆମର ସଂରକ୍ଷିତ ବର୍ଗ ଯେଉଁମାନେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କିମ୍ବା ଭିନ୍ନକ୍ଷମ କିମ୍ବା ତୃତୀୟ ଲିଙ୍ଗୀୟ ଯଦି କିଛି ଆପ୍ଲାଏ କରୁଛନ୍ତି, ତାଙ୍କୁ 50% ରିହାତିର ବ୍ୟବସ୍ଥା ଅଛି। ଏବଂ ତୃତୀୟଟା ହେଉଛି ଗ୍ରୁପ୍ରେ, ଯେମିତି ଆମର SHG ଗ୍ରୁପ୍, FPO କିମ୍ବା NGO ଯଦି ସେମାନେ କିଛି ଆପ୍ଲାଏ କରୁଛନ୍ତି, ତାଙ୍କ ପାଇଁ 40% ରିହାତିର ବ୍ୟବସ୍ଥା ରହିଛି। କେବଳ ଗୋଟିଏ ମାତ୍ର ଏକ୍ସେପ୍ସନ୍, ଯଦି ଆପଣଙ୍କ ଗ୍ରୁପ୍ରେ ସମସ୍ତେ ମହିଳା ଅଛନ୍ତି କିମ୍ବା ସମସ୍ତେ ଅନୁସୂଚିତ ଜାତି ବା ଜନଜାତିର ଅଛନ୍ତି, ଦେନ୍ ସେଇଟା 50% ରିହାତିର ହୋଇପାରିବ। ଆଉ ଏଇଟା ମୁଁ କହିଦେଉଛି, ସର୍ବୋଚ୍ଚ ଆପଣ ରିହାତି ପାଇପାରିବେ କେତେ, 1 କୋଟି ଟଙ୍କା।
0: ବହୁତ ସୁନ୍ଦର ଆକାରରେ ଆଜ୍ଞା ଆପଣ ତ ବୁଝେଇଦେଲେ ଆମର ଯୋଜନାରେ କାଣା ତାର ଆର୍ଥିକ ସହାୟତା ଅଛି ଆର୍ ଆମର କାଣା କାଣା ତାର ରିହାତି ଅଛି। ଆମେ ହେନ୍ତା ଆର୍ ବି ଭିନ୍ ଭିନ୍ ପ୍ରଶ୍ନମାନଙ୍କର ଉତ୍ତର ତ ଆଜ୍ଞାଠାନୁ ପାଇମା, ଆଜ୍ଞାଠାରୁ ଜାନ୍ମା। ମୁଇଁ ଫେର୍ ଥରେ କହିଦେଉଛେ, ଆମକେ ଯୋଗାଯୋଗ କରବାର୍ ଲାଗି ଆମର୍ ସାଙ୍ଗେ କଥା ହେଇପାରବେ। ଆମର ଫୋନ୍ ନମ୍ବର ହେଲା 0667029562 3। ଆର୍ ଗୋଟେ ନମ୍ବର ହେଲା 0667029562 8। ଆମେ ଆଜ୍ଞା କଥା ତ ଆଗ୍କେ ବଢ଼ାମା। ଆମର ଯେନ୍ତା ଆପଣ କହିଲେ ଆମର ଭିନ୍ ଭିନ୍ ଯୋଜନାର ତାର ସବସିଡ଼ି କଥା କହିଲେ, ରିହାତିର କଥା କହିଲେ, ଆମର ଇ ଯେନ୍ ସବସିଡ଼ି ଅଛେ ଆଜ୍ଞା, ଏଇଟା ପରିବାରର କେତେ ଲୋକକେ ମିଳିପାରବା ଆରୁ ଗୋଟେ ସଦସ୍ୟ ହିସାବରେ କେତେ କାଣା ହେଇପାରବା ତାର ଉପରେ ଟିକେ କହିବେ।
1: ଆମର ଏଇ ଯୋଜନା ଯେଉଁ ଦିଆହେଉଛି, ରିହାତି ଦିଆଯାଉଛି, ଏଇଟା ଗୋଟିଏ ପରିବାରକୁ ସର୍ବୋଚ୍ଚ 1 କୋଟି ଟଙ୍କାର ଆମର ରିହାତିର ବ୍ୟବସ୍ଥା ଅଛି। ଗୋଟେ ପରିବାର ଆପଣ କେମିତି କହିବେ, ଯେମିତିକି ବାପା ମା, ତାଙ୍କର ଅବିବାହିତ ପୁଅ କିମ୍ବା ଝିଅ ଅଛନ୍ତି, କିମ୍ବା ଯଦି ତାଙ୍କର କିଛି ମାନେ ବାପା ଅଛି ଯେଉଁମାନେ ରୋଜଗାର କରୁନାହାନ୍ତି, ତ ସେଇମାନଙ୍କୁ ଆମେ ଗୋଟେ ପରିବାର ହିସାବରେ ଆମେ କାଉଣ୍ଟ କରୁଛେ। ତ ସେମାନଙ୍କୁ ଏଇ ଯେଉଁ 1 କୋଟିର ସବସିଡ଼ି ଯେଉଁ ଆମେ ଦେଉଛେ, ସେଇଟା 10 ବର୍ଷ ପାଇଁ ଏଇଟା ଗୋଟିଏ ଆଭେଲେବୁଲ୍ ରହିବ। କେମିତି, ମନେକର ଆପଣ ଗୋଟେ ଆପ୍ଲାଏ କରିଛନ୍ତି ଗୋଟେ ଉଦ୍ୟୋଗ ପାଇଁ, ଆପଣ ସେଇ ଉଦ୍ୟୋଗରେ ଆପଣ ମନେକର ପାଇଛନ୍ତି 40 ଲକ୍ଷ ଟଙ୍କାର ସବସିଡ଼ି ପାଇଛନ୍ତି, ତ ଏଇ ଯେବେ ଆପଣଙ୍କର ଆପ୍ଲାଏ କରିବାର 10 ବର୍ଷ ଭିତରେ, ଆଉ ନେକ୍ସଟ ଯେଉଁ 60 ଲକ୍ଷ ଟଙ୍କାର ରିହାତି ଆପଣ ଆପ୍ଲାଏ ମାନେ ପାଇପାରିବେ। କିନ୍ତୁ 10 ବର୍ଷ ପରେ ପୁଣି ସେଇ ଯେଉଁ ଆପଣ ଯଦି ସବସିଡ଼ି ଟଙ୍କାଟା ଯଦି ସରିଯାଏ ତ ଭଲ କଥା, ଯଦି ଆପଣ କିଛି ଉଦ୍ୟୋଗ ଆପ୍ଲାଏ କରୁଛନ୍ତି 10 ବର୍ଷ ପରେ, ଦେନ୍ ଆପଣ ପୁଣି ଆଉଥରେ 1 କୋଟି ଟଙ୍କାର ସବସିଡ଼ି ପାଇପାରିବେ।
0: ବହୁତ ବଢ଼ିଆ କଥା କହିଲେ ଆଜ୍ଞା, ଏତାରନୁ ତ ଆମେ ବହୁତ କିଛି ଜାଣିପାରିଲୁ। ମାତର ଆର୍ ବି ବହୁତ ସାରା ଜିନିଷ ଅଛେ ଯେନ୍ତାକି ଇତାକେ ଆମେ କାର୍ଯ୍ୟକାରୀ କରବାର୍ ଲାଗି କି ଆମେ ଆପ୍ଲାଏ କରବାର୍ ଲାଗି ଆମର ଯୋଗ୍ୟତା କାଣା ହେବା ଦରକାର ଆର୍ ଆମର ଜମି କେତେ ରହିବାର କଥା?
1: ଯୋଗ୍ୟତା ଏଇ ଯୋଜନା ପାଇଁ ପ୍ରଥମତଃ ଆପଣ ଆମର ଓଡ଼ିଶାର ଏଇ ରେସିଡେଣ୍ଟ ହେଇଥିବାର ଅଛି, ସ୍ଥାୟୀ ବାସିନ୍ଦା ହେଇଥିବାର ଅଛି। ଯଦି ଆପଣ ବାହାରେ ରହୁଛନ୍ତି କିଛି ଅସୁବିଧା ନାହିଁ, କିନ୍ତୁ ଆପଣଙ୍କର ଓଡ଼ିଶାରେ ଆପଣ ଜାଗା ରହିବାର ଅଛି ଆଉ ଓଡ଼ିଶାର ବାସିନ୍ଦା ହେଇଥିବା ଦରକାର। ଦ୍ୱିତୀୟତଃ ହେଉଛି ଆପଣଙ୍କ ବୟସ, ବୟସ ହେଉଛି ଆପଣ ସର୍ବନିମ୍ନ 18 ବର୍ଷ, ଯେଉଁଟା ସେଇ ଏଜ୍ ଉପରେ ହେଇଥିଲେ ହିଁ ଆପଣ ଆପ୍ଲାଏ କରିପାରିବେ। ଏବଂ ଏଥିରେ ଯେଉଁ ଆମେ ଉଦ୍ୟୋଗ କଥା ମୁଁ କହିଲି, ଆମର ଏଇ ଉଦ୍ୟୋଗରେ ବହୁତ ପ୍ରକାର ମାନେ ଅଛି, 118ଟା ଆମର ଉଦ୍ୟୋଗ ରହୁଛି। ସେଥିରେ ବହୁତ କିଛି ଏଗ୍ରି କ୍ଲିନିକ୍ ହେଉ କି ଭେଟନାରୀ କ୍ଲିନିକ୍, ଯେଉଁଟା ଚିକିତ୍ସା କେନ୍ଦ୍ର ହିସାବରେ ବି କେତେଟା ଉଦ୍ୟୋଗମାନ ରହୁଛି। ତ ସେଥିପାଇଁ ଆପଣ ନା କେବଳ ନର୍ମାଲ ତ ଏଜୁକେସନ୍ କ୍ଵାଲିଫିକେସନ୍ ରହିବାକୁ ପଡ଼ିବନି, ଆପଣଙ୍କୁ କିଛି ଡିଗ୍ରୀ ଦରକାର ସେହି ରିଲେଟେଡ୍, ସେହି ବିଭାଗରେ ସ୍ନାତକ କିମ୍ବା ଡିପ୍ଲୋମା କିଛି ଥିଲେ ଆପଣ ସେହି କିଛି ଜିନିଷ ଆପ୍ଲାଏ କରିପାରିବେ। ତା ବାଦ ଯଦି ଆପଣ କିଛି ନର୍ମାଲ ଉଦ୍ୟୋଗ କରୁଛନ୍ତି, ଆପଣଙ୍କ ପାଇଁ ଯେକୌଣସି କ୍ଵାଲିଫିକେସନ୍ ସେମିତି କିଛି ମ୍ୟାଣ୍ଡେଟୋରୀ ନାହିଁ। ଆଉ ଏବଂ ଆପଣ ଜମି କଥା ବି ଗୋଟେ ପଚାରିଥିଲେ ମୋତେ, ଜମି ଯେଉଁଟା ହେଉଛି, ଜମି ହୁଏତ ଆପଣଙ୍କ ନାଁରେ ରହିଲେ ସବୁଠୁ ଭଲ, ଯଦି ଆପଣ ନାଁରେ ସେଇଟା ରହୁଛି, ତେଣୁ ଆପଣ କେବଳ ଆରଓରେ ହିଁ ଆପଣ ଆପ୍ଲାଏ କରିବେ, ଆରଓଟା ଆପଣ ସୋ କଲେ ଆପଣ ସେଇଠି ସ୍କିମ୍ଟା ପାଇପାରିବେ। ଯଦି ଜମିଟା ଆପଣଙ୍କ ନାଁରେ ନାହିଁ,

0: ଆପଣ ଦୁଇଟା ଜିନିଷ ଅଛି, ଯଦି ଜମିଟା ଆପଣଙ୍କର ଯଦି ଆପଣ ମାନେ ସ୍ୱାମୀ ଯଦି ଆପ୍ଲାଏ କରୁଛନ୍ତି ଏବଂ ଜମିଟା ସ୍ତ୍ରୀ ନାଁରେ ଅଛି, କିମ୍ବା ସ୍ତ୍ରୀ ଆପ୍ଲାଏ କରୁଛନ୍ତି ଜମିଟା ସ୍ୱାମୀଙ୍କ ନାଁରେ ଅଛି, ଦେନ୍ ତାରି ସେଇ ସେଇ ସମ୍ପର୍କ ସେଇ କେସ୍ରେ ଆପଣ କେବଳ ଗୋଟେ ଏନ୍ଓସି ଦରକାର, ଏନ୍ଓସି ଦରକାର। ଯଦି ସ୍ୱାମୀ ସ୍ତ୍ରୀ ଛଡ଼ା ଆଉ ଯେକୌଣସି ସମ୍ପର୍କ, ବାପା ହୁଅନ୍ତୁ, ମାଆ ହୁଅନ୍ତୁ, ଭାଇ ହୁଅନ୍ତୁ, ଅଲଗା ଯେଉଁ ସମ୍ପର୍କ ହୋଇଥାନ୍ତୁ, ଆପଣ ତା ପାଇଁ ଗୋଟେ ଲିଜ୍ ଡିଟ୍ କରିବାକୁ ପଡ଼ିବ ସବ୍ ରେଜିଷ୍ଟର ଅଫିସ୍ରେ। ଏବଂ ଏଇଟା ହେଉଛି ଆମର ଜମି। ଯଦି ଆପଣ ଉଦ୍ୟୋଗ କିଛି ଗୋଟେ ମାନେ କିଛି ସପ୍ କରୁଛନ୍ତି ଯେଉଁଟାକି ଆପଣ ରେଣ୍ଟରେ ନେଇପାରିବେ, ଯଦି ରେଣ୍ଟରେ ନେଉଛନ୍ତି ଆପଣ ମିନିମମ୍ ଏଇଟା 9 ବର୍ଷର ଗୋଟେ ରେଣ୍ଟ ନେଇପାରିବେ। ଏବଂ ମୁଁ ଲିଜ୍ରେ ଗୋଟେ ଜିନିଷ କହୁଛି, ଲିଜ୍ ଯେଉଁ କରିବେ ଆପଣ ସେ ଜମିଟା ସର୍ବନିମ୍ନ 15 ବର୍ଷ ପାଇଁ ସେଇଟା ଆପଣ ଲିଜ୍ କରିବେ। ସେଇ ଜିନିଷଟା କଲେ ହିଁ ଆପଣଙ୍କର ଆପ୍ଲିକେସନ୍ଟା ଆମେ ଠିକ୍ ବୋଲି ଆମେ କରିବୁ।
1: ବହୁତ ବଢ଼ିଆ କଥା କହିଲେ ଆଜ୍ଞା ଆପଣ। ତ ଆମର ଏଇ ଯେନ୍ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଛି, ଏତାର ଭିନ୍ ଭିନ୍ ସବୁ କଥା କହିଲେ, ଆମର ଯୋଗ୍ୟତାର କଥା କହିଲେ, ଆମର ଜମି କେତେ ରହିବା ଦରକାର ତାର ଉପରେ କହିଲେ, ଆମେ ହେନ୍ତା ତ ଆମର ଇ ଯୋଜନା ଉପରେ ଆଗ୍କେ ବି ଆର୍ ବି କଥା ହେମା। ଆମର୍ ସଙ୍ଗେ ଆମର ଶ୍ରୋତାବନ୍ଧୁମାନେ ବି ଯେତେ ଅଛନ୍, ଆମର ଚାଷୀ ଦଦା କକା ବୋବା ମାଆ ଭଏନ୍, ଆମ୍କେ ଯେତେ ଲୋକ୍ ଶୁଣୁଛନ୍, ସମସ୍ତେ ଆମର୍ ସଙ୍ଗେ ମଧ୍ୟ ଯୋଡ଼ି ହେଇପାର୍ବେ, ଆମର୍ ସଙ୍ଗେ କଥା ହେଇପାର୍ବେ। ଆମର୍ ସଙ୍ଗେ ଆମର ବିଶେଷଜ୍ଞ ଆଜ୍ଞା ଅଛନ୍, ଆଜ୍ଞା ନୁ ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ସେମାନେ ଫୁଣି ଜାଣିପାରିବେ, ତାଙ୍କର ଯାହା ପ୍ରଶ୍ନ ଅଛେ ସେ ପ୍ରଶ୍ନକେ ସେ ପଚାରି କରି ବୁଝିପାରିବେ। ମୁଇଁ ଫେର୍ ଥରେ କହିଦେଉଛେ, ଆମର୍ ସଙ୍ଗେ କଥା ହେବାର୍ ଲାଗି, ଆମର୍ ସଙ୍ଗେ ଯୋଗାଯୋଗ କରବାର୍ ଲାଗି ଆମର ଫୋନ୍ ନମ୍ବର ହେଲା 0667025623 ଆରୁ 0667025628। ଆମ୍କେ ଏ ନମ୍ବରରେ ଯୋଗାଯୋଗ କରି କରି ଆମର୍ ସଙ୍ଗେ କଥା ହେଇପାର୍ବେ। ତ ଆଜ୍ଞା, ଆମେ ତ ହେନ୍ତା ଯୋଗାଯୋଗ କର୍ମା, ଆମର ଯେତେ ବି ଚାଷୀ ଭାଇମାନେ ଅଛନ୍ ଆମର ସଙ୍ଗେ ଯେନ୍ମାନେ ଯୋଗାଯୋଗ କର୍ବେ ଆମେ କଥା ହେମା। ମୁଇଁ ଆର୍ ଗୋଟେ କଥା ଆପଣଙ୍କେ ପଚାରବାର୍ ଲାଗି ଚାହିଁବି ଆଜ୍ଞା, ଆମର ଇତାର ଜମିର ମାଲିକାନା ତାର ଯେନ୍ ଅଛେ, ଇତାର ସମ୍ବନ୍ଧୀୟ ଆଇନଗତ ନିୟମ ମାନେ କାଣା କାଣା ଅଛେ, ଆରୁ ଜଣେ ଯାର ଜମି ନେଇଥିବାର ବ୍ୟକ୍ତି ସେ କେନ୍ତା ତାର ଜାଗାରେ ଉଦ୍ୟୋଗ କରି କରି ଆବେଦନ କରିପାରବେ?
0: ତ ଜମି ବିଷୟରେ ମୁଁ କହିଛି ଯେମିତିକି ଆପଣ ଜମିଟା ଆପଣଙ୍କ ନାଁରେ ରହିବାର ଅଛି।
1: ତ ଆମର ସଙ୍ଗେ ଆମର ଆର୍ ଜଣେ ଶ୍ରୋତା ବନ୍ଧୁ ଯୋଗାଯୋଗ କରିଛନ୍, ଆମେ କଥା ହମା। ତ ଦଦା ପହିଲା ଜୁହାର।
2: ଜୁହାର ଆଜ୍ଞା।
1: ତ ଦଦା ପହିଲା ଆପଣ ଆମର ନାଁ ଆର ଗାଁ ଟିକେ କହିଦେବେ ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେଇଦେବେ।
2: ମୁଁ ଡିଲାଞ୍ଚଳ ଭି କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର ର।
1: ଆଜ୍ଞା। ତ ଆଜ୍ଞା, ଆପଣ ଆଜି ଆମର ସଙ୍ଗେ ଆମର ବିଶେଷଜ୍ଞ ଆଜ୍ଞା ଅଛନ୍, ତାଙ୍କର ସଙ୍ଗେ କଥା ହେବେ, ଆପଣଙ୍କର ପ୍ରଶ୍ନ ପଚାରି ପାରିବେ।
2: ଦେଖନ୍ତୁ, ମୋର ପ୍ରଶ୍ନ ରହିବ ଯେ ଯଦି ଗୋଟେ ପରିବାରରେ ଯଦି ଯେକୌଣସି ଜଣେ ହଉ କି ଦୁଇ ଜଣ ହଉ ଯଦି ସରକାରୀ ଚାକିରି କରୁଛନ୍ତି, ତାହେଲେ ତାଙ୍କର ଅନେକ ବର୍ତ୍ତମାନ ଜମି ବାଡ଼ି ଅଛି, ସେମାନେ କୃଷି ପୋର୍ଟାର ସମୟ ରେଜିଷ୍ଟ୍ରେସନ କରିପାରିବେ କି ନା, ଏଇଟା ଟିକେ ମୁଁ ବିଶେଷ କରି ଜାଣିବା ପାଇଁ ଚାହୁଁଛି।
0: ଜୁହାର, ଆପଣ ପଚାରିଲେ ଯେ ଆପଣ ସରକାରୀ କରିଛନ୍ତି ମାନେ ସରକାରୀ ଆପଣ ଅଛନ୍ତି, ଏମ୍ପ୍ଲୟି ଅଛନ୍ତି, ଏବଂ
2: ଚାକିରି ହଉ କି ବର୍ତ୍ତମାନ ଅନେକ ଚାକିରି ଯଦି ଗୋଟେ ପରିବାର ଜଣେ ହଉ ଦୁଇ ଜଣ ହଉ କରୁଥିବେ, ତାଙ୍କର ବର୍ତ୍ତମାନ ଯଦି ଅନେକ ଏକର ଜମି ଥିବ ବୋଲେ ସେମାନେ କୃଷି ବିଭାଗରେ ସେମାନେ ପଞ୍ଜୀକରଣ କରିପାରିବେ କି ନାହିଁ?
0: ଦେଖନ୍ତୁ, କୃଷି ବିଭାଗ ପଞ୍ଜୀକରଣ ଯୋଉଟା ଆପଣ କହୁଛନ୍ତି, ଏଇଟା ପ୍ରକୃତ ଆମର ତ ଏଇ ଯୋଜନାରେ ତ ଏଇଟା ମାନେ ଆମର ନାହିଁ, ଆମର କ୍ୟାଟେଗୋରି ନାହିଁ। ମୁଁ ତଥାପି ଯେହେତୁ କୃଷି ବିଭାଗରେ ଅଛି, ମୁଁ ଆପଣ କହୁଛି, ଆପଣଙ୍କର ପଞ୍ଜୀକରଣ କେତେବେଳେ କରିପାରିବେ? ଆପଣଙ୍କ ପାଖରେ ଯଦି କିଛି ଚାଷ କାର୍ଯ୍ୟ କରୁଛନ୍ତି, ଯଦି ଜମି କିଛି ଅଛି, ଦେନ୍ ଆପଣ ଏଲିଜିବଲ ହେଇଯିବେ ଯେ ଆପଣ କୃଷି ରେଜିଷ୍ଟ୍ରି କରିପାରିବେ ବୋଲି। ଆପଣଙ୍କ କାରଣ ଜମି ଅଛି, ସେଥିରେ ଆପଣ ଫାର୍ମରେଟ କୃଷି ଜାଗାରେ ବ୍ୟବହାର ପାଇଁ ଯେତେ ପ୍ରକାର ମେସିନ୍ ହଉ କିମ୍ବା ଆପଣ ଯେକୌଣସି ଅଲଗା ସ୍କିମ୍ ପାଇଁ ଆପଣ ଏଲିଜିବଲ ହେଇପାରିବେ। ତ ସେଇଟା ମାନେ ସରକାରୀ ଏମ୍ପ୍ଲୟ ଅଛନ୍ତି, ତ ସେଥିରେ କିଛି ନାହିଁ। ତ ଆପଣ ଥିଲେ ମଧ୍ୟ ହେଲେ କ'ଣ କରିବେ, ସମସ୍ତେ ତ ସରକାରୀ ଏମ୍ପ୍ଲୟ ନାହାନ୍ତି, ବୁଝୁଛନ୍ତି କି ନାହିଁ? ତେଣୁ ଯାହା ନାଁରେ ଅଛି ଜାଗା, ଯେଉଁମାନେ ମାନେ କରିପାରୁଛନ୍ତି ଚାଷ କାର୍ଯ୍ୟ କରୁଛନ୍ତି, ତ ସେମାନେ ପଞ୍ଜୀକରଣ କରିପାରିବେ, ସେଥିରେ କିଛି ଅସୁବିଧା ନାହିଁ।
2: ତାପରେ ଗୋଟେ ବ୍ୟକ୍ତି ଯଦି ଆପଣ ଯୋଉ ପ୍ରଧାନମନ୍ତ୍ରୀ କୃଷି ବିଭାଗ ଆପଣ ଯୋଜନା ରଖିଛନ୍ତି, ସେ ଯୋଜନା ଉପଲକ୍ଷେ କଣ ଗୋଟେ ଚାଷୀ କଣ ତାର ଆମର ସବସିଡି ହଉ କି ଯେକୌଣସି ଫେସିଲିଟି ବର୍ତ୍ତମାନ କେତେ କେତେ ପଇସା ପତ୍ର ମିଳିପାରିବ?
0: ସବସିଡି କଥା ମୁଁ ଯୋଉ କହିଲି, ଏବେ ଆପଣଙ୍କର ଏଇ ଗୋଟିଏ ପରିବାର, ଆପଣ ଯେକୌଣସି ଉଦ୍ୟୋଗ କରନ୍ତୁ, ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗୋଟିଏ ପରିବାରକୁ 10 ବର୍ଷ ଭିତରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ମାକ୍ସିମମ୍ ସର୍ବୋଚ୍ଚ

0: ଏକ କୋଟି ଟଙ୍କା ସବସିଡ଼ି ଆପଣ ପାଇପାରିବେ। ମାନେ ଯଦି ଆପଣ ପ୍ରୋଜେକ୍ଟ ମନେକର ଏବେ କଲେ, ମାନେ ମନେକର କଲେ ଆପଣ 40 ଲକ୍ଷର ପ୍ରୋଜେକ୍ଟ କଲେ, ତ 40 ଲକ୍ଷରେ ଆପଣ ଏଲିଜିବିଲିଟି ହେଇଛେ ପାଖାପାଖି 20 ଲକ୍ଷ ଟଙ୍କାର ସବସିଡ଼ି ପାଇଁ। ତ ସେହି ହିସାବରେ ଆପଣ ମନେକର ଏଇ ଗୋଟେ ପ୍ରୋଜେକ୍ଟ ସରିଲା, ତ ନା ତାର ଗୋଟେ ବର୍ଷ ପରେ ପୁଣି ଆଉ ଗୋଟେ ଆପ୍ଲାଏ କରିବେ, ତ ସେହି ହିସାବରେ ଆପଣ ସବସିଡ଼ି 10 ବର୍ଷ ଭିତରେ ଅଲଗା ଅଲଗା ପ୍ରୋଜେକ୍ଟରୁ ସର୍ବୋଚ୍ଚ
1: ଶୁଣନ୍ତୁ ସାର, ଯଦି ଗୋଟେ ବ୍ୟକ୍ତିଙ୍କ ନାଁରେ ଯଦି ଯେକୌଣସି ପଟା ପର୍ଚା ନଥିବ, ଯଦି ତାଙ୍କର ଅଜା ନାଁରେ ଥିବ, ତାହେଲେ ଯଦି ତାଙ୍କର ପୁଅ ଯଦି କରିବା ପାଇଁ ଚାହିଁବ ତାହେଲେ କେମିତି କରିପାରିବ ଟିକେ, ଏଇଟା ମୁଁ ଆପଣଙ୍କର ଏଇଟା ମୋର ଶେଷ ପ୍ରଶ୍ନ ରହିବ।
0: ଆଜ୍ଞା ହଁ, ତ ଯଦି ଅଲଗା ମାନେ ଅଜା କହିଲେ ଆପଣ ତାଙ୍କ ନାଁରେ ଜମି ଅଛି,
1: ଅଜା ନାଁରେ ଅଛି,
0: ତ ଏଇ କ୍ଷେତ୍ରରେ ଆପଣ ଲିଜ୍ ଡିଡ୍ କରିବାକୁ ପଡ଼ିବ। ମାନେ ଯୋଉ ଯାହାଙ୍କ ନାଁରେ ଜମି ଅଛି ତାଙ୍କ ତାଙ୍କ ସହିତ ଆପଣଙ୍କ ସହିତ ଲିଜ୍ ଡିଡ୍ କରିବାକୁ ପଡ଼ିବ ଗୋଟେ ସବ୍ ରେଜିଷ୍ଟର ଅଫିସରେ, ଯାହାର ମିନିମମ୍ ସମୟ ହେଉଛି 15 ବର୍ଷ। ଆପଣ ମାନେ ସବୁ ଜମି ଦେବେନି, ମନେକର ଆପଣ ଉଦ୍ୟୋଗ ପାଇଁ ଆପଣ ଯେତିକି ଜାଗା ଦରକାର ଅଛି, 10 ଡିସମିଲ୍ ହଉ 20 ଡିସମିଲ୍ ହଉ କି ଯେତିକି ଆପଣ ଦରକାର ଅଛି, ଯେତିକି ଏରିଆ ଆପଣଙ୍କୁ ଦରକାର ଅଛି ସେତିକି ଏରିଆରେ ଗୋଟେ ଲିଜ୍ ଡିଡ୍ କରିବେ ସବ୍ ରେଜିଷ୍ଟର ଅଫିସରେ।
2: ହ୍ୟାଲୋ, ଆମର ଚାଷୀ ଭାଇ ନିଶ୍ଚିତ ଭାବରେ ଆପଣଙ୍କରନୁ ତାଙ୍କର ପ୍ରଶ୍ନର ଉତ୍ତର ପାଇଥିବେ। ଆଜ୍ଞା, ଆମେ ଆଗ୍କେ ଆର୍ ବି ଚାଷୀ ଭାଇମାନଙ୍କର ସଙ୍ଗେ ଆମେ ଯୋଗାଯୋଗ କର୍ମା, କଥା ହେମା। ଏବେ ଆମେ ଆମର୍ ଆର୍ ଗୋଟେ ଜିନିଷ୍ ଜାନ୍ମା ଯେ ଆଜ୍ଞା, ଆମର୍ ଇ ଯୋଜନାନେ ଆମର୍ ଯେନ୍ ଆବେଦନ କରବାର୍ ଲାଗି ଇତାର ଆବଶ୍ୟକ ଦସ୍ତାବିଜ କାଣା କାଣା ଆମକେ ଦରକାର ହେବା, ଇତାର ଆବେଦନର ପ୍ରକ୍ରିୟାଟା କାଣା ରହିବ? ଆଜ୍ଞା,
0: ତ ଆବେଦନ କରିବା ପାଇଁ ଆପଣଙ୍କୁ ମୁଁ କେତେଟା ପଏଣ୍ଟ କହିବି, ସେଥିରେ ଆପଣ ଦସ୍ତାବିଜ ଆପଣଙ୍କୁ ଆଣିବାକୁ ପଡ଼ିବ। ପ୍ରଥମତଃ ହେଉଛି ଆପଣଙ୍କ ପାଖରେ ଆଧାର କାର୍ଡ଼ ରହିବାର ଅଛି। ଦ୍ୱିତୀୟ, ଜମିପଟା, ଯେଉଁଟା ଆମେ ବହୁତ ଡିସ୍କସ୍ କଲେ, ଜମିପଟା ଆପଣ ଜମିପଟାରେ ଆର୍ ଆର୍ ଆଣିବେ। ଯଦି ନିଜ ନାଁରେ ଅଛି ତ ଭଲ, କେବଳ ଆର୍ ଆର୍ ଆଉ ସ୍କେଚ୍ ପେପ୍ ଲାଗିବ। ଯଦି ନିଜ ନାଁରେ ନାହିଁ ଲିଜ୍ ଡିଡ୍, ଯଦି ସ୍ୱାମୀ ସ୍ତ୍ରୀ ହେଇଛନ୍ତି ଦେନ୍ ଲିଜ୍ ଡିଡ୍ ନହେଇକି NOC ଦରକାର ହେବ। ତୃତୀୟରେ ଆପଣଙ୍କ କ'ଣ ଲାଗିବ, ସେ ଯେଉଁ ଜାଗାରେ ଆପଣ ପ୍ରୋଜେକ୍ଟଟା କରିବେ ସେଇ ଜାଗାର 5 ଜିଓଟ୍ୟାଗ୍ ଫଟୋ, ଯେଉଁଥିରେ ଆପଣଙ୍କର ଲାଟିଚ୍ୟୁଡ଼୍ ଲଙ୍ଗିଚ୍ୟୁଡ଼୍ ସବୁ ଲୋକେସନ୍ ଯେଉଁ ଆସୁଥିବ 5, ଚାରିଦିଗରୁ 4 ଏବଂ ମଝିରେ ଜାଗା ସହିତ ବେନିଫିସିଆରୀ ଯେଉଁ ଚାଷୀ ଥିବେ ତାଙ୍କର ଫଟୋ 5 ଲାଗିବ। ଚତୁର୍ଥରେ କ'ଣ ଲାଗିବ, ତାଙ୍କର ଲାଗିବ 2 ପାସପୋର୍ଟ ସାଇଜ୍ ଫଟୋ ଏବଂ ତାଙ୍କର ଯେଉଁ ଆପ୍ଲାଏ କରିଥିବେ ତାଙ୍କର ଯେଉଁ ସେ ପାସପୋର୍ଟ ସାଇଜ୍ ଉପରେ ତାଙ୍କର ସିଗ୍ନେଚର୍, ଦେନ୍ ଏତିକି ଆପଣଙ୍କର ଯେଉଁଟା ଡକ୍ୟୁମେଣ୍ଟ ଦରକାର। ତାପରେ ଯେଉଁ ମୁଖ୍ୟ ଗୋଟେ ଜିନିଷ ଦରକାର ଅଛି DPR, ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ, ଆମେ ଓଡ଼ିଆ ଯେଉଁ ପ୍ରକଳ୍ପ ବିବରଣୀ ଯେଉଁଟା ସେଇଟା ଆପଣଙ୍କର ଲାଗିବ।
2: ତ ଆଜ୍ଞା, ଆମର ସଙ୍ଗେ ଆର୍ ଗୋଟେ ଶ୍ରୋତା ବନ୍ଧୁ ଆମର ସଙ୍ଗେ ଯୋଡ଼ି ହେଇଛନ୍, ତ ତାଙ୍କର ନୁ ଶୁଣମା। ତ ଦାଦା ଜୁହାର।
3: ଜୁହାର ଆଜ୍ଞା।
2: ଦାଦା ପହିଲା ଆପଣ ଆମର ପରିଚୟ ଟିକେ ଦେଇଦେବେ, ଆମକେ ଆପଣଙ୍କର ନାଁ ଗାଁ ଟିକେ କହିଦେବେ।
3: ଆଜ୍ଞା, ମୁଁ ଲାଲୁ ସାହ କରଚଲାରୁ କହୁଛି ସାର।
2: ଆଜ୍ଞା ଆଜ୍ଞା ଆଜ୍ଞା, ତ ଆପଣ ଆପଣଙ୍କର ଯାହା ବି ପ୍ରଶ୍ନ ଅଛେ ଆମର ସଙ୍ଗେ ଆମର ବିଶେଷଜ୍ଞ ଆଜ୍ଞା ଅଛନ୍, ଆପଣ ପଚାରି ପାରିବେ।
3: ଆଜ୍ଞା, ଏ ଭିନ୍ନ ସମକାଜେ ଯେନ୍ କାକା ସଂସ୍ଥା ଅଛି ଆଜ୍ଞା।
0: ଆଜ୍ଞା ଜୁହାର, କୁହନ୍ତୁ କ'ଣ କ୍ୱେଶ୍ଚିନ୍ ଆପଣ କୁହନ୍ତୁ।
3: ଆଜ୍ଞା, ମୁଁ ଜଣେ ଭିନ୍ନ ସମ।
0: ଆଜ୍ଞା,
3: ସେଟା ମୋର ଅଜା ନାନେ ସେ ଜମିଟା ଅଛି ସାର।
0: ଆଜ୍ଞା,
3: ତ କେମିତି କ'ଣ ସେ ସବସିଡ଼ିଟା ମିଳିବ?
0: ଦେଖନ୍ତୁ, ଭିନ୍ନକ୍ଷମ ଅଛନ୍ତି ତ ଆପଣଙ୍କ ପାଇଁ 50% ରିହାତିର ସୁବିଧା ରହିଛି ଏଇ ଯୋଜନା ମାଧ୍ୟମରେ। ଏବଂ ଜମି କଥା ଯେଉଁ କହିଲେ ଆପଣଙ୍କର ଅଜାଙ୍କ ନାଁରେ ଅଛି, ଯଦି କିଛି ନାହିଁ ଆପଣ ସବ୍ ରେଜିଷ୍ଟର ଅଫିସକୁ ଯାଇକି ଲିଜ୍ ଡିଡ୍ କରିପାରିବେ 15 ବର୍ଷ ପାଇଁ। ସେ ଯଦି ଆପଣ ଲିଜ୍ ଡିଡ୍ କରିବେ, ଆପଣ ଯେତିକି ଜାଗାରେ ଆପଣ ପ୍ରୋଜେକ୍ଟଟା କରିବେ, ଯେକୌଣସି ପ୍ରୋଜେକ୍ଟ ଆପଣ ଯେଉଁଟା ଆପଣଙ୍କ ଇଚ୍ଛା ଅଛି, ଯେତିକି ଜାଗା ଦରକାର 10 ଡିସମିଲ୍ ହଉ କି 20 ଡିସମିଲ୍ ହଉ କି ଯେତିକି ଆପଣଙ୍କ ଦରକାର ସେତିକି ଏରିଆରେ ହିଁ ଲିଜ୍ ଡିଡ୍ କରିବେ, ସମୟ ହେଉଛି 15 ବର୍ଷ ପାଇଁ।
2: ଠିକ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ତ ଆଜ୍ଞା, ଆପଣ କେ ଯେନ୍ତା ଆମେ ଆମେ କଥା ହଉଥିଲୁ ଆମର ଦସ୍ତାବିଜ କାଣା କାଣା ଦରକାର ହେବାର, ତାର ଆବେଦନ ପ୍ରକ୍ରିୟା କାଣା, ତ ଆଜ୍ଞା ମୁଇଁ ସେନୁ ଏକା ପଚାରବାର ଲାଗି ଚାହିଁବି ଯେ ତାର ଲାଗି ଆମେ କେତେ ଟଙ୍କା ଲାଗ୍ବା, ତାର ଫିସ୍ କାଣା ଲାଗ୍ବା, ଇତାକେ ଆମେ କେନ୍ତା କିନା କରିପାରମା ତାର ଉପରେ ଟିକେ କହିବେ?
0: ତ ଏଇଟା ଯେଉଁ ଆପଣ ଆପ୍ଲାଏ କରୁଛନ୍ତି, ଆପଣ ଏଇଟା ଆମର ଅଛି ଗୋ ସୁଗମ ପୋର୍ଟାଲ, ତ ଗୋ ସୁଗମ ପୋର୍ଟାଲରେ ଯାଇକି ଆପଣ ଏଇଟା ଆପ୍ଲାଏ କରିପାରିବେ। ଯେଉଁ ମୁଁ ଦସ୍ତାବିଜ କହିଲି ସେସବୁ ଜିନିଷ ଆପଣ ଅପଲୋଡ଼ କରିବେ, ସେଇଥିରେ ଆପଣଙ୍କ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବି ସେଇଟା ଅପଲୋଡ଼ କରିବେ। ସେତିକି ଜିନିଷ ଅପଲୋଡ଼ କଲା ପରେ ଆପଣ ଏଇଟା ଆପ୍ଲାଏ କରିବେ। ତେଣୁ ଆପଣ ଯେଉଁ ଫିସ୍ କଥା ପଚାରିଲେ, ଆମର ଏଇଟା ଯେମିତିକି ସାଧାରଣ ବର୍ଗର ଯେତିକି ରହିଲେ, ଆମର ପୁରୁଷ ରହିଲେ କି OBC କିମ୍ବା ଯେମିତି କମ୍ପାନୀ ହଉ କି ଗ୍ରୁପ, ତ ସେମାନେ

0: 2000 ଟଙ୍କା ପ୍ରତି ଆପ୍ଲିକେସନକୁ ସେମାନେ ପେମେଣ୍ଟ କରିବେ। ଆଉ ଯଦି ଆପଣ ମହିଳା ହେଉଛନ୍ତି କି ତୃତୀୟ ଲିଙ୍ଗ ଭିନ୍ନକ୍ଷମ କିମ୍ବା WSHG ଗ୍ରୁପ ଯେଉଁମାନେ ଯଦି ଏ ଗ୍ରୁପ୍ ରହିଲେ ତ ସେମାନେ 500 ଟଙ୍କା ଗୋଟେ ଆପ୍ଲିକେସନ୍ ପିଛା ଅନଲାଇନ୍ ଫି ଦେବେ।
1: ଠିକ୍ କଥା କହିଲେ ଆଜ୍ଞା। ଆଉ ନିଶ୍ଚିତ ଭାବରେ ଆମକେ ଆଜି ଯେତେ ବି ଆମର ଶ୍ରୋତା ବନ୍ଧୁ ଶୁଣୁଛନ୍ ସେମାନେ ନିହାତି ଭାବରେ ଆଜି ଆମର ଇ ଯୋଜନା ଉପରେ ବହୁତ କିଛି ଜିନିଷ ଜାଣିପାରୁଥିବେ ଆରୁ ଶିଖିପାରୁଥିବେ। ତ ଆମର ଇତାର କାର୍ଯ୍ୟକାରୀ ପ୍ରକ୍ରିୟାରୁ ଇତାର ସମୟ ସୀମା କାଣ ରହିବ ଆଜ୍ଞା?
0: ତ ଆପଣ ଯେତେବେଳେ ଆପ୍ଲାଏ କରିସାରିବେ ସବୁ ଦସ୍ତାବିଜ ଦେଲେ ସବୁ କରିସାରିଲେ ଆପଣ ଆପ୍ଲାଏ କଲେ ମାନେ ଏଇ ଯୋଜନାର ଗୋଟେ ମୁଖ୍ୟ ମାନେ ଆମେ କହିବୁ ଜିନିଷ ହେଉଛି ଏଇଟା ସବୁଯାକ ଅନଲାଇନ୍ ପ୍ରୋସେସ୍ରେ ହେଉଛି। ଆପଣ ଆପ୍ଲାଏ କରିବେ ଆପଣ ଦେଖିପାରିବେ ଯେ ଆପଣଙ୍କ ଆପ୍ଲିକେସନ୍ଟା କେଉଁ ଷ୍ଟେଜ୍ରେ ଅଛି, କେଉଁ ଅଫିସରଙ୍କ ପାଖରେ ଅଛି, କେଉଁ ଅଫିସରେ ଅଛି। ତ ଆପଣ ଆପ୍ଲାଏ କଲେ ମାନେ ତ ନେକ୍ସଟ ଷ୍ଟେପ୍ ହେଉଛି ଆପଣ କ'ଣ ଏଇଟା ବ୍ଲକ୍ ସ୍ତରର ଅଫିସ ଯେଉଁମାନେ ସବୁ ଥିବେ ବ୍ଲକ୍ ଲେବୁଲ୍ ଅଫିସର ସେମାନଙ୍କ ପାଖକୁ ଆପଣଙ୍କ ଆପ୍ଲିକେସନ୍ଟା ପଳାଇବ। ତ ସେମାନଙ୍କୁ ଆପଣଙ୍କ ପ୍ରୋଜେକ୍ଟକୁ ମିନିମମ୍ 7 ଦିନ ମଧ୍ୟରେ ଯାଞ୍ଚ କରିବେ। କ'ଣ ଯାଞ୍ଚ କରିବେ? ଯାହା ସବୁ ଆପଣ ଦସ୍ତାବିଜ ସବୁ ଆପ୍ଲାଏ କରୁଛନ୍ତି ସେ ଯିବେ ଫିଜିକାଲି ଆପଣ ଜାଗାଟା ଦେଖିବେ ସବୁ ଦସ୍ତାବିଜ ଠିକ୍ ଅଛି ନା ନାହିଁ ସବୁ ଦେଖିବେ। ସେଇଲା ପରେ ସେଇ ଆପଣଙ୍କ ଆପ୍ଲିକେସନ୍ ଫରୱାର୍ଡ଼ କରିବେ ଉପର ଲେବୁଲ୍କୁ। ତ ବ୍ଲକ୍ ଲେବୁଲ୍ ଅଫିସର ୱାନ୍ସ ଦେଲା ପରେ ସେଇଟା ଯିବ ଆପଣଙ୍କର ଡିଷ୍ଟ୍ରିକ୍ଟ ଲେବୁଲ୍ ଅଫିସର ଏବଂ DNO କହିପାରେ ସେଇ ଡିପାର୍ଟମେଣ୍ଟର ଡିଷ୍ଟ୍ରିକ୍ଟ ଲେବୁଲ୍ ଅଫିସର ଯିଏ ତାଙ୍କ ପାଖକୁ ଫାଇଲ୍ଟା ପଳାଇବ। ୱାନ୍ସ ତାଙ୍କୁ ପଳାଇଲା ସେ ତ ଯେହେତୁ ଯାଞ୍ଚ ହେଇଛି ସବୁ ଫଟୋ ଉଠାଇକି ଅପଲୋଡ଼ କରିଥିବେ ତାହେଲେ ସେଇଟା ଜିନିଷ ଡାଇରେକ୍ଟ ପଳାଇବ ଆପଣ DLC ପାଇଁ। DLC କ'ଣ ହେଉଛି ଡିଷ୍ଟ୍ରିକ୍ଟ ଲେବୁଲ୍ କମିଟିରେ ଆମର ସବୁ ମାସରେ 10 ତାରିଖ ମଧ୍ୟରେ ଆମର ଗୋଟେ କମିଟି ବସେ। ସେଇ କମିଟି କ'ଣ କରେ ନା ସବୁ ପ୍ରୋଜେକ୍ଟ MQA ଯେତେ ସବୁ ପ୍ରୋଜେକ୍ଟ ସେ ଗୋଟେ ମାସରେ ଆପ୍ଲାଏ ହୋଇଥିବ ସମସ୍ତଙ୍କୁ ଗୋ ହେଡ୍ ଦିଆଯାଏ। ଗୋ ହେଡ୍ ମାନେ ଯେଉଁ ନା ପ୍ରୋଜେକ୍ଟ ସବୁ ଆପଣଙ୍କର ଠିକ୍ ଅଛି, ଦଶ ସବୁ ଠିକ୍ ଅଛି, ଆପଣ ସେ ପ୍ରୋଜେକ୍ଟ ଆଗକୁ ବଢ଼େଇ ପାରିବେ। ତ ସେଇ ୱାନ୍ସ ଆପଣ ଗୋ ହେଡ୍ ପାଇଲେ ତ ଆପଣ ନିଜର କାମଟା ଷ୍ଟାର୍ଟ କରିପାରିବେ।
1: ବହୁତ ସୁନ୍ଦର ଆକାରରେ କହିଦେଲେ ଆଜ୍ଞା ଯେ ଆମେ କେନ୍ତା ଆମର ସବୁ ଜିନିଷ ଅନଲାଇନ୍ ମାଧ୍ୟମରେ ଆମେ ସବୁ ପୋର୍ଟାଲ ମାଧ୍ୟମରେ ଆମର ସବୁ ଜିନିଷର ତିଖିନିଖି ଆମେ ଖବର ରଖିପାର୍ମା, ସବୁ ଜିନିଷ ଆମେ ଜାଣିପାର୍ମା। ତ ଆଜ୍ଞା ଆମେ ଯେନ୍ତା କହିଲେ ଆପଣ ଆମର ଗୋ ଏହେଡ଼୍ର ପତ୍ର ଏଇଟା ପାଇଲା ପରେ ଏ ପ୍ରକଳ୍ପ ଶେଷ କରିବାର ସମୟ ସୀମା କେତେ ରହିଛି ଆଜ୍ଞା?
0: ତ ଯେତେବେଳେ ଆପଣ ଗୋ ହେଡ଼୍ ପାଇବେ ତ ଆପଣ ସବୁ ପ୍ରୋଜେକ୍ଟରେ ଆପଣଙ୍କୁ 2 ବର୍ଷର ସମୟ ସୀମା ମିଳେ। କେବଳ ଗୋଟେ ଦୁଇଟା ପ୍ରୋଜେକ୍ଟକୁ ଛାଡ଼ିକି ଆପଣଙ୍କୁ ପ୍ରାୟ ସବୁ ପ୍ରୋଜେକ୍ଟରେ 2 ବର୍ଷର ସମୟ ସୀମା ମିଳେ। ତ ସେଇ ସମୟ ସୀମା ଭିତରେ ଆପଣଙ୍କୁ ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ କଲେ ହିଁ ଆପଣ ଏହି ରିହାତିର ସୁବିଧାଟା ପାଇପାରିବେ। ଯଦି କିଛି ଅସୁବିଧା ହେଉଛି ଯେମିତି 2 ବର୍ଷରୁ ପରେ ଆପଣଙ୍କର କମ୍ପ୍ଲିଟ୍ ହେବାକୁ ଗୋଟେ ଟାଇମ୍ ଲାଗିଲା ତ ଆମର ସବସିଡ଼ି ମିଳିବ ଆପଣଙ୍କୁ, କିନ୍ତୁ କେତେଟା କମିଯାଏ ମୁଁ କହୁଛି ଆପଣଙ୍କର ପ୍ରୋଜେକ୍ଟଟା। ଯଦି 2 ବର୍ଷ ପରେ ଆପଣ ନେକ୍ସଟ 6 ମାସରେ ଆପଣ କମ୍ପ୍ଲିଟ୍ କରୁଛନ୍ତି ପ୍ରୋଜେକ୍ଟ ଦେନ୍ ଆପଣଙ୍କର 20% ରିହାତି ଯେଉଁଟା ପାଉଥିବେ ସେଇଟା କଟିଯିବ। ଯଦି 6 ମାସରୁ ବର୍ଷେ ଭିତରେ ଆପଣ ସାରୁଛନ୍ତି ଦେନ୍ 50% ରିହାତିଟା ଯେଉଁଟା ପାଇଥାନ୍ତେ ସେଥିରୁ ଅଧା ଆପଣଙ୍କର କଟିଯିବ। ଆଉ ଯଦି 2 ବର୍ଷ ପରେ ଆପଣ 1 ବର୍ଷ ପରେ ବି ଯଦି ସମ୍ପୂର୍ଣ୍ଣ କରିପାରୁନାହାନ୍ତି ଦେନ୍ ଆପଣଙ୍କର ଏଇ ରିହାତିଟା ଆପଣଙ୍କୁ ମିଳିବ ନାହିଁ, ଏଇଟା ସମ୍ପୂର୍ଣ୍ଣ ଭାବରେ କଟିଯିବ।
1: ବହୁତ ସୁନ୍ଦର କଥା କହିଲେ ଆଜ୍ଞା। ଆରୁ ଆମର ପାଖେ ତ ଆମର ସମିଆ ସରି ସରି ଯାଉଛେ। ଆମେ ଆଜିର ଇ ଯେନ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ଟିକେ ସମିଆ ଗଲେ ଆମର ଇନେ ସମିଆ ସରିଯିବା। ତ ତାର ଆଗରୁ ଆଜ୍ଞା ମୁଇଁ ଆପଣଙ୍କେ କହିବାର୍ ଲାଗି ଚାହିଁବି ଇତାର ଉପରେ ଆର୍ ଆମେ କେନ୍ କେନ୍ ଜିନିଷ୍ ଅଛେ ଯେନ୍ଟା ଜାନବାର୍ କଥା, ଯେନ୍ଟା ଆମର ଚାଷୀ ଭାଇ ଭଉଣୀ ମାନେ ସେମାନଙ୍କର ଲାଗି ସହଜିଆ ହେବା, ଏସବୁ ଜିନିଷ ସେମାନଙ୍କର ଲାଗି ଲାଭବାନ ହେବା, ତ ତାର ଉପରେ ଆପଣ ଟିକେ ଆମକେ ଆର୍ କିଛି କିଛି ଜିନିଷ୍ କହିଦିଅନ୍।
0: ଠିକ୍ ଅଛି, ମୁଁ ତ ମାନେ ଆମେ ଟିକେ କିଛି କିଛି ସମୟ ଜାଣିଲେ ମୁଁ ମୁଖ୍ୟମନ୍ତ୍ରୀ କୃଷି ବିଭାଗର କିଛିଟା ପ୍ରୋଜେକ୍ଟ ବିଷୟରେ କହିଦେଉଛି। ଆମର ଏଥିରେ 4ଟି ବିଭାଗର କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଏବଂ ମତ୍ସ୍ୟ ବିଭାଗ, ଏ 4ଟି ବିଭାଗର ବହୁତ ସାରା ପ୍ରୋଜେକ୍ଟ ଅଛି। ଆପଣ ଟୋଟାଲ 108ଟା ପ୍ରୋଜେକ୍ଟ ରହୁଛି, ଯେମିତିକି କୃଷିରେ ଆପଣ ମେସିନାରୀ କିଛି କିଣିପାରିବେ ଆଗ୍ରୋ ସର୍ଭିସ୍ ସେଣ୍ଟର ହିସାବରେ, ଆପଣ ଉଦ୍ୟାନ କୃଷି ଭିତରେ ହର୍ଟିକଲଚର ପ୍ଲାଣ୍ଟେସନ କିଛି କରିପାରିବେ ପାମ୍ ଟି ପ୍ଲାଣ୍ଟେସନ, ଆପଣ ଫିସରୀ ପ୍ରୋଜେକ୍ଟରେ ମାଛ ଚାଷ ଆମର ପ୍ରନ୍ ଫାର୍ମିଂ ସେଇଟା କରିପାରିବେ, ଆପଣ ଭେଟନାରୀରେ ଆମର ବହୁତ ଏପଟେ କଳାହାଣ୍ଡିରେ ବହୁତ ସାରା ହେଉଛି ଭେଟନାରୀ ଇସି ବ୍ରଏଲର ଫାର୍ମ କାଉ ସେଡ୍ ଏବଂ ଗୋଡ଼ାଉନ ମଧ୍ୟ ହେଉଛି ଆମର କୃଷି ବିଭାଗରେ। ତ ଏହିସବୁ ପ୍ରୋଜେକ୍ଟ ମାନ ମଧ୍ୟ ଆପଣ କରିପାରିବେ। ଏହା ବାଦ ମୁଁ ଆଉ ଗୋଟେ ଜିନିଷ କହୁଛି, ଏ ଯୋଜନାର ମୁଖ୍ୟ ଗୋଟେ ମିରର୍ ଆକାଉଣ୍ଟର ଗୋଟେ ବ୍ୟବସ୍ଥା ରହିଛି। ତ ଏଇ ମିରର୍ ଆକାଉଣ୍ଟ କ'ଣ, ଯଦି ଆପଣ ଏଇ ଉଦ୍ୟୋଗ ପାଇଁ, ଯେହେତୁ ଏଇଟା ବହୁତ ବଡ଼ ପ୍ରୋଜେକ୍ଟ, ବହୁତ ବଡ଼ ପ୍ରୋଜେକ୍ଟ ମାନେ ଆପଣ ବହୁତ ଇନଭେଷ୍ଟମେଣ୍ଟ କରିବେ, ତା ପାଇଁ ଗୋଟେ ବ୍ୟାଙ୍କ ଲୋନ୍ ବି ଆପଣ ନେବେ, ତ ସେଇଥିପାଇଁ ଗୋଟେ ହେଉଛି ମିରର୍ ଆକାଉଣ୍ଟର ବ୍ୟବସ୍ଥା ରହିଛି। ମିରର୍ ଆକାଉଣ୍ଟ କ'ଣ,

0: ଆପଣ ଯଦି ସବସିଡ଼ି କିଛି କ୍ଲେମ୍ କରୁଛନ୍ତି ତ ସେହାର 80% ଅଗ୍ରିମ ସବସିଡ଼ି ଆପଣ ବ୍ୟାଙ୍କ ଲୋନ୍କୁ ପଳେଇଯିବ, ଆଉ ତା ଉପରେ ଆପଣ ମଧ୍ୟ ଦେବେନି, ଇଏମ୍ଆଇଟା ଦେବେନି, ତ ରେଷ୍ଟ ଆମାଉଣ୍ଟରେ କେବଳ ଦେବେ।
1: ବହୁତ ସୁନ୍ଦର ଆକାରରେ ଆଜ୍ଞା ଆମକେ ତ ଆମର ସବୁ ଜିନିଷ ବୁଝେଇଦେଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ। ଆମର ସାଙ୍ଗେ ଆଜି ଆମର ସହକାରୀ କୃଷି ଯନ୍ତ୍ରୀ ଅଧିକାରୀ ଥିଲେ ଶ୍ରୀ ଅଂଶୁମାନ ପାଇକରାୟ ଆଜ୍ଞା, ଯିଏ ଆମର ବିଶେଷଜ୍ଞ ଥିଲେ। ଆଜି ଆମେ ବହୁତ ସାରା ଜିନିଷ ଜାଣିପାରଲୁ। ତ ଆଜ ଆମର ଇ ଯେନ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକେ ଆମେ ଇଠାନେ ରଖୁଛୁଁ। ଜୁହାର
0: ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ ଚାଷବାସ କାର୍ଯ୍ୟକ୍ରମର ସିଧା ପ୍ରସାରଣ କ୍ରମରେ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଗୀତ ଗଜଲ। ଶିଳ୍ପୀ ଅଦନାନ ସାମୀ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଆଞ୍ଚଳିକ ଗୀତ କ୍ରମରେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

यताबाट चाहिँ कार्यक्रम रिलेको रिप्रेसर कुलु आकाशवाणी दिल्ली केन्द्रहरू आकाशवाणी भवानीपाटणा श्रोताबन्धु वर्तमान शुणन्तु ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଦିୱାନା କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଗୀତ ରଚନା ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ସଂଯୋଜନା ମଳୟ ମିଶ୍ର ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଧ୍ରୁବ ଅନୁଶୁଭ ଖଡ଼ିଆଳ ନୂଆପଡ଼ା ଜିଲ୍ଲାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ। ଛାତିରେ ଲେଖିଛି ନା, କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ମଳୟ ମିଶ୍ର। ଗୀତ ରଚନା ଗୁରୁ ଶତପଥୀ ଏବଂ ସଙ୍ଗୀତ ମଳୟ ମିଶ୍ର। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୂର୍ଯ୍ୟକାନ୍ତି ଗୁଡ଼ୁ ଏବଂ ଗୁଡ଼ି ବରଗଡ଼ ଜିଲ୍ଲାରୁ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ କାବେରୀ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଅନୁରାଧା। ଗୀତ ରଚନା ଗୌରବ ପଟ୍ଟନାୟକ ଏବଂ ସଙ୍ଗୀତ ସଂଯୋଜନା ବାସୁଦେବ ରଥ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରିୟଙ୍କା ଦେବାନୁଜ ଏବଂ ନରେଶ କୁମାର ବୌଦ୍ଧ ଜିଲ୍ଲାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦେବାଶିଷ ଗୌଡ଼ ହେମନ୍ତ ଗୌଡ଼ ଗୌଡ଼ପଡ଼ା ବଲାଙ୍ଗୀର ଜିଲ୍ଲାରୁ କଥାଚିତ୍ର ଆରତୀ ଏବଂ କଣ୍ଠଦାନ କରିଛନ୍ତି ପ୍ରଣବ ପଟ୍ଟନାୟକ ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର ଏବଂ ସଙ୍ଗୀତ ସଂଯୋଜନା ବାସୁଦେବ ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦେବରାଜ ପ୍ରଧାନ, ରମେଶ, କୋକସରା କଳାହାଣ୍ଡି ଜିଲ୍ଲାରୁ। କଥାଚିତ୍ର ସତମିଛ କଣ୍ଠଦାନ କରିଛନ୍ତି ଗୀତା ଦାସ। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଙ୍କ ଏବଂ ସଙ୍ଗୀତ ସଂଯୋଜନା ରାଜୁ ମିଶ୍ର।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଥିଲେ ଶିଳ୍ପୀ ଉସ୍ତାଦ ବିଲାୟତ ହୁସେନ ଖାନ୍। ଶୁଣୁଥିଲେ ରାଗ ବାଗେଶ୍ରୀ ବାହାର। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ଶୁଣୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଗୁଡ଼ିକର ସମୟ ରାତି 11:10। ଆଜିର ତୃତୀୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଆଭା ପଣ୍ଡା, ଅନନ୍ତଚରଣ ମିଶ୍ର, ସ୍ୱାଗତିକା ମହାପାତ୍ର ଓ ଶ୍ରୀକାନ୍ତ ଦାସ। ଚେତନା ଚିନ୍ତନ ଶୁଣିବେ 6:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 ଶୁଣିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଓ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଶୁଣିବେ 7:40। 7:45 ଶୁଣିବେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ, ଶିଳ୍ପୀ ନମିତା ଅଗ୍ରୱାଲ। ସଙ୍ଗୀତ ଲହରୀ ଶୁଣିବେ 8:30, ଶିଳ୍ପୀ ବଦ୍ରି ନାରାୟଣ, ସୌରଭ ନାୟକ, ଶୈଳଭାମା ଓ ନାରାୟଣ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସ ଶୁଣିବେ 8:45। ହିନ୍ଦୀ କଥାଚିତ୍ରର ଗୀତ ରହିଛି 9:00। 9:30 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଶ୍ରୋତାବନ୍ଧୁ, ଏଇଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।